ସୁନିଲି ସନ୍ଥ କବି ଭୀମ ଭୋଇଙ୍କ ରଚନାରୁ ଏ ଭକ୍ତି ଗୀତ କଣ୍ଠ ଥିଲା ଦିବାକର ମହାନ୍ତିଙ୍କର। ପରବର୍ତ୍ତୀ କଣ୍ଠଶିଳ୍ପୀ ରାମହରି ଦାସ, ଶିଳ୍ପୀଙ୍କ କଣ୍ଠରେ ବଳରାମ ଦାସଙ୍କ ରଚନା। ଭକତ ଦୁଃଖରେ ଦୁଃଖୀ ମହାପ୍ରଭୁ, ଭକତ ଦୁଃଖରେ ଦୁଃଖୀ, ରୁଧିର ନଦୀ ସାତ ତଳ ମଧ୍ୟରୁ ଭର ଦିଆ ପକ୍ଷୀ ରଖି ମହାପ୍ରଭୁ, ଭକତ ଦୁଃଖରେ ଦୁଃଖୀ। କଣ୍ଠଶିଳ୍ପୀ ରାମହରି ଦାସ।

ମନରେ ଫୁଟୁ ଭଗତିର ଫୁଲ, ତୁମ ପଦ ପୂଜା ପାଇଁ ମୋ ଆଖିରୁ ଝର ଲୁହ ଧାର ଦେଉ ତୁମରି ଚରଣ ଧୋଇ। ସ୍ନେହଲତା ମହାନ୍ତିଙ୍କର ଏହି ସୁନ୍ଦର ଭକ୍ତି ରଚନାକୁ କଣ୍ଠରେ ସଜାଇଥିଲେ ରଞ୍ଜିତା ସେନାପତି। ପରବର୍ତ୍ତୀ କଣ୍ଠଶିଳ୍ପୀ ମମତା ସାହୁ। ଶିଳ୍ପୀଙ୍କ କଣ୍ଠରେ ଗୋକୁଳାନନ୍ଦ ଧଳଙ୍କ ରଚନା।

ବ୍ରହ୍ମା ଭଗବାନଙ୍କର ଅନନ୍ତ ମହିମା ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି। ମହାଜଳରେ ବ୍ରହ୍ମାଙ୍କର ମନ ଜାଣେ ଭଗବାନ ସୃଷ୍ଟି ସର୍ଜନା କେମନ୍ତେ ହେବ ତାହା ଜଣାଉଛନ୍ତି। ଅଗ୍ନି ଭିତରେ ଯେପରି ଇନ୍ଧନ ଥାଏ, ସର୍ବପ୍ରାଣୀ ଭିତରେ ସେପରି ଭଗବାନଙ୍କର ସତ୍ତା ବିଦ୍ୟମାନ। ତାଙ୍କ ପ୍ରତି ନିଶ୍ଚଳ ପ୍ରୀତି ଭାବରେ ତାଙ୍କର ଉପଲବ୍ଧି ମିଳେ। ଋଷି ମୈତ୍ରେୟ ସର୍ଜନା ପ୍ରକ୍ରିୟାରେ ବ୍ରହ୍ମା କର୍ମ ଅନୁସାରେ କିପରି ନାନା ଜୀବ ସୃଷ୍ଟି କଲେ ତାହା ବିଦୁରଙ୍କୁ ଜଣାଉଛନ୍ତି।

ପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ ଏକ କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% FS କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ କାଦ୍ରୀ 6, କାଦ୍ରୀ 9, TG 37A, TAG 38, TAG 24, ସ୍ମୃତି CO 7 ଧରଣିଆରି ଚୟନ କରନ୍ତୁ। ବିହନ ବୁଣିବାର ଏକ ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖ ଫସଲରେ ଘାସୁଆର ଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ 1:40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡାକ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଙ୍କୁଣୀ ପୋକ ଏବଂ ଧଳା ମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ 1:600 ମିଲିଲିଟର

ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10 ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାର ସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳ ଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟଲା ପଞ୍ଚାୟତର ଯୁବମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ ଭୋକ

ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି, ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖ ଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି।

ମାଂସ ଅଣ୍ଡା ମାଛ ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ 2 ଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରସ୍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳ ମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରସ୍ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନ କରି ଉତ୍ତମ ମାନର ପେଷ୍ଟ ଓ ବ୍ରସ୍ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ହେଲେ ନରମ ବ୍ରସ୍, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରସ୍ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରସ୍ ଅତିବେଶରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରସ୍ ମୋଡ଼ି ହୋଇଯାଏ କିମ୍ବା ବ୍ରସ୍ର ଅଗ୍ରଭାଗ ବଙ୍କା ହୋଇଯାଏ ତେବେ ତାକୁ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରସ୍ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2

0: ରବିରଞ୍ଜନ ସାହୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 360.6 MHz ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପଟାକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତ ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷ କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦି ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
2: भारत जो कर रहा है वो आने वाले 1000 वर्ष का फ्यूचर लिखने वाला है और यही दुनिया के लिए सबसे बड़ी भारत की गारंटी है। भारत फास्ट ग्रोइंग इकोनॉमी भी है, एक क्रेडिबल इकोनॉमी भी है।
1: ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ୍ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନବଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିତ୍ତିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରାଯାଇପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 17 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି,

ବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଉତ୍ତରପ୍ରଦେଶ ଆଲିଗଞ୍ଜ ସ୍ଥିତ ପୁରୋନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନ ଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ୍ ପକ୍ଷରୁ କଥିତ 6 ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶା ବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍ପରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତ ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କେନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ମୃତ୍ୟୁ ହେବା ସହ 66 ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତା ସ୍ୱଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ଓ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4 ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ଚୀନ୍ର ହୁଲୁନ୍ବୁଇରେ ଏସିଆ ଚମ୍ପିୟନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ।

ନାଫେଡ଼ର ନୀଳା ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍ ସମ୍ବାଦ ଶେଷ

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 7:25 ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିବିଧା ଶୁଣିବା ଥିଲା ଆଲୋଚନା ଓଡ଼ିଆ ସଂସ୍କୃତି ଓ ସାହିତ୍ୟକୁ ପାରଳାଖେମୁଣ୍ଡିର ଅବଦାନ ଆଲୋଚନା କରୁଛନ୍ତି ଡକ୍ଟର ବେଣୀ ମାଧବ ପାଢ଼ୀ।

ଦକ୍ଷିଣ ଓଡ଼ିଶାରେ ପାରଳାଖେମୁଣ୍ଡି ଏକ ପ୍ରମୁଖ ଜମିଦାରୀ। ବିଶା 100 କ୍ରୋଶ ଏହାର ଆୟତନ ବୋଲି କୁହାଯାଏ। ଏହାର ମୂଳ ପ୍ରତିଷ୍ଠାତା କିଏ ଏବଂ କେବେଠାରୁ ଏହା ପ୍ରତିଷ୍ଠିତ ଏହା ଠିକ୍ ଭାବେ ନିରୂପିତ ହୋଇନାହିଁ, କିନ୍ତୁ ବହୁକାଳରୁ ଏହା ଗଙ୍ଗବଂଶୀ ରାଜାମାନଙ୍କର ଶାସନାଧୀନ ରହିଆସିଛି। ଶୁଣାଯାଏ କପିଳେନ୍ଦ୍ର ଦେବଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ କିଏ ପ୍ରଥମେ ଏଠାକୁ ଆସି ଏହାକୁ ନିଜ ଶାସନାଧୀନ କରିଥିଲେ ଏବଂ ଏ ଯାବତ୍ ସେଠାରେ ଗଜପତି ରାଜାମାନେ ରାଜା ହୋଇ ଆସିଛନ୍ତି। ପ୍ରଥମାବସ୍ଥାରେ ଏକ ବନବାସୀ ଅଞ୍ଚଳ ରୂପେ ଏଠାରେ ବନ୍ୟ ସଭ୍ୟତା ବିସ୍ତାର ଲାଭ କରିଥିଲେ ସୁଦ୍ଧା ପରବର୍ତ୍ତୀ କାଳରେ ଗଜପତି ରାଜାମାନଙ୍କ ପ୍ରଭାବରେ ସେଠାରେ ଆଦିମ ସଭ୍ୟତା ସହିତ ଆର୍ଯ୍ୟ ଏବଂ ଦ୍ରାବିଡ଼ ସଭ୍ୟତା କ୍ରମଶଃ ପ୍ରଭାବ ବିସ୍ତାର କରେ। ଫଳରେ ତିନି ସଭ୍ୟତା ଓ ସଂସ୍କୃତିର ସମନ୍ୱୟରେ ସେଠାରେ ଏକ ନବୀନ ସଭ୍ୟତାର ଆବିର୍ଭାବ ଘଟେ। ଅବଶ୍ୟ ଏହା କିଭଳି ଭାବେ ସଂଘଟିତ ହୋଇଥିଲା ତାହା ଅନ୍ୟତ୍ର ବିଚାର୍ଯ୍ୟ। ପାରଳାଖେମୁଣ୍ଡି ଏହି ନାମକରଣ ନେଇ ବହୁ ଐତିହାସିକ ଓ ସମାଲୋଚକ ବିଭିନ୍ନ ମତ ପୋଷଣ କରନ୍ତି। ପାରଳା ଓ ଖେମୁଣ୍ଡି ଦୁଇ ଶବ୍ଦ ଧରି ବିଚାର କଲେ ଏହା ନିଶ୍ଚିତ ଭାବେ ଆଦିବାସୀ ଭାଷାରୁ ଆସିଥିବା ମନେ ହୁଏ। ଖେମୁଣ୍ଡି ଏକ ଅଞ୍ଚଳ ବୋଧକ ଶବ୍ଦ, ଯହିଁରୁ ବଡ଼ ଖେମୁଣ୍ଡି ସାନ ଖେମୁଣ୍ଡି ପ୍ରଭୃତି ନାମର ଉତ୍ପତ୍ତି। ସେହିପରି ଖେମୁଣ୍ଡୁ ନାୟକ ଶବ୍ଦ ମଧ୍ୟ ସେହି ଅର୍ଥର ସୂଚନା ଦିଏ। କିନ୍ତୁ ପାରଳା କି ଶବ୍ଦ ତାହା ନାମବାଚକ, ଜାତିବାଚକ କିମ୍ବା ପରିମାଣ ସୂଚକ ତାହା ଅନୁମାନ କରି ହୁଏ ନାହିଁ। ଇତିହାସ ଏ ବିଷୟରେ ନୀରବ। ଅନେକ କିନ୍ତୁ ଏହାକୁ ନାମବାଚକ ବୋଲି ଧାରଣା କରନ୍ତି। ସେ ଯାହା ହେଉ, ପାରଳା ଖେମୁଣ୍ଡି ଯେ ଦକ୍ଷିଣ ଓଡ଼ିଶାରେ ଏକ ସାଂସ୍କୃତିକ ପୀଠସ୍ଥଳୀ ଥିଲା ଏଥିରେ ସନ୍ଦେହ ନାହିଁ। ଏଠା ଶାସକ ରାଜାମାନଙ୍କ ସମେତ ବସବାସ କରୁଥିବା ସାଧାରଣ ପ୍ରଜାଙ୍କ ପର୍ଯ୍ୟନ୍ତ ସମସ୍ତେ ସଭ୍ୟତା ଓ ସଂସ୍କୃତି ପ୍ରତି ସଚେତନ। ଏହାର ବହୁ ପ୍ରମାଣ ରହିଛି। କେତେ ଶାସ୍ତ୍ରଜ୍ଞ ପଣ୍ଡିତ, ଭାଷାବିତ୍, ଐତିହାସିକ, ସଙ୍ଗୀତଜ୍ଞ ଓ କବି ଜନ୍ମଗ୍ରହଣ କରି ଏହାକୁ ପବିତ୍ର କରି ଯାଇଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏମାନେ ସ୍ୱ କୃତି ଓ କୃତିତ୍ୱ ଯୋଗୁଁ ଯେପରି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ

କୌଣସି ଗୁଣରେ କମ୍ ନୁହେଁ ଏବଂ ଏହି ଭାଷାରେ ଅତି ଉଚ୍ଚମାନର କାବ୍ୟ କବିତା ପୂର୍ବବର୍ତ୍ତୀ ମହାକବି ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, କବି ସୂର୍ଯ୍ୟ ବଦେବରଥ ପ୍ରଭୃତିଙ୍କ ଲେଖନୀ ମୁନରୁ ଜନ୍ମ ଲାଭ କରି ସମଗ୍ର ଉତ୍କଳ, କେବଳ ଉତ୍କଳ କାହିଁକି, ସଂଲଗ୍ନ ପଡ଼ୋଶୀ ରାଜ୍ୟମାନଙ୍କରେ ସୁଦ୍ଧା ଆଦୃଢ଼ ହୋଇପାରିଛି। ଅଥଚ ସେ ଭାଷାର ଉତ୍ପତ୍ତି ଓ ଅଭିବୃଦ୍ଧି ସମ୍ବନ୍ଧରେ ଏଯାବତ୍ କୌଣସି ଆଲୋଚନା ହୋଇନାହିଁ। ସେତେବେଳେ ଆରମ୍ଭ କରନ୍ତି ଓଡ଼ିଆ ଶବ୍ଦତତ୍ତ୍ୱ ଓ ଓଡ଼ିଆ ଅଭିଧାନ ନାମକ ଦୁଇଟି ଭାଷାତାତ୍ତ୍ୱିକ ଗ୍ରନ୍ଥ, ଯାହା ଅଦ୍ୟାପି ଅନତିକ୍ରମଣୀୟ ହୋଇ ରହିଛି। ଏକା ନନ୍ଦେ ନୁହନ୍ତି, ତାଙ୍କର ସମସାମୟିକ ପାରଳାବାସୀ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ମଧ୍ୟ ସେ ଭାବନାରେ ଭାବିତ ହୋଇ ପ୍ରବନ୍ଧାବଳୀ ନାମରେ ଏକ ଗ୍ରନ୍ଥ ରଚନା କରିଥିଲେ ଏବଂ ସେଥିରେ ଓଡ଼ିଆ ଭାଷାର ବୈଜ୍ଞାନିକ ପ୍ରଣାଳୀ ଉତ୍ପତ୍ତି ଦର୍ଶାଇବା ସଙ୍ଗେ ସଙ୍ଗେ ପ୍ରାଚୀନ କବି ଓ ଲେଖକମାନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହା ହେଉଛି ଓଡ଼ିଆ ସାହିତ୍ୟକୁ ପାରଳାର ବିଶିଷ୍ଟ ଅବଦାନ। କାବ୍ୟ କବିତା କ୍ଷେତ୍ରରେ ମଧ୍ୟ ପାରଳା କେବେ ହେଲେ ପଛରେ ପଡ଼ିନଥିଲା। ଏଠାରେ ଜନ୍ମଗ୍ରହଣ କରି ଗୋପାଳକୃଷ୍ଣ, କବିଚନ୍ଦ୍ର ରଘୁନାଥ ପରୀକ୍ଷା, ଗୌରହରି ପରୀକ୍ଷା, ହରିବନ୍ଧୁ ବେବର୍ତ୍ତା ପ୍ରଭୃତି ଯେଉଁ କାବ୍ୟ କବିତାମାନ ସୃଷ୍ଟି କରିଯାଇଛନ୍ତି, ତାହା ଓଡ଼ିଆ ବାଣୀଭଣ୍ଡାରକୁ ଚିରଦିନ ଦେଦୀପ୍ୟମାନ କରି ରଖିଥିବ। କାରଣ ଏ କବିତାମାନ ଯେପରି ସସ, ସୁନ୍ଦର ଓ ସାବଲୀଳ, ସେହିପରି ଅଳଙ୍କାର ମଣ୍ଡିତ। ଏ ମଧ୍ୟରୁ କବିଚନ୍ଦ୍ର ରଘୁନାଥ ପରୀକ୍ଷାଙ୍କ ଲକ୍ଷଣ ଚନ୍ଦ୍ରୋଦୟ ନାମକ ଗ୍ରନ୍ଥ, ଯେଉଁଥିରେ ସାହିତ୍ୟ ଓ ସଙ୍ଗୀତର ଶାସ୍ତ୍ରୀୟ ଆଲୋଚନା ସହିତ ଓଡ଼ିଶୀ ସଙ୍ଗୀତର ସ୍ୱାତନ୍ତ୍ର୍ୟ ପ୍ରଦର୍ଶିତ ହୋଇଛି, ତାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିନାହିଁ। ସେ କେବଳ ସଙ୍ଗୀତ ଓ କବିତା ନୁହେଁ, ସାହିତ୍ୟର ସର୍ବୋତ୍କୃଷ୍ଟ ବିଭାଗ ନାଟକ ରଚନା କରି ଦର୍ଶାଇ ଦେଲେ ଯେ ଓଡ଼ିଆ ଭାଷାରେ ମଧ୍ୟ ସୁନ୍ଦର ନାଟକ ରଚନା କରାଯାଇପାରେ। ତେଣୁ ସେ ଲେଖିଲେ ଓଡ଼ିଆ ନାଟକ ଗୋପୀନାଥ ବଲ୍ଲଭ, ଯାହା ଓଡ଼ିଆ ନାଟକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ତାଙ୍କ ଛଡ଼ା ପାରଳା ରାଜପରିବାର ମଧ୍ୟରେ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ତାଙ୍କ ଭାଇ ପଦ୍ମନାଭ ଦେବ ମଧ୍ୟ ବହୁ ଓଡ଼ିଆ ନାଟକର ପ୍ରଣେତା ଭାବେ ଖ୍ୟାତି ଅର୍ଜନ କରିପାରିଛନ୍ତି। ଆଧୁନିକ ଯୁଗରେ ମଧ୍ୟ ନାଟ୍ୟକାର ଭାବେ ଶ୍ରୀ ସତ୍ୟନାରାୟଣ ପଣ୍ଡା, ସ୍ୱର୍ଗୀୟ ଶ୍ରୀ ସିଂହାଦ୍ରି ପଟ୍ଟନାୟକ ଓ ଅପର୍ଣ୍ଣା ପରୀକ୍ଷା ପ୍ରଭୃତିଙ୍କ ଅବଦାନ କମ୍ ନୁହେଁ। ତା ଛଡ଼ା ଉଭୟ ନାଟକ ଓ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ରରେ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ କୃତିମାନ ଓଡ଼ିଆ ସାହିତ୍ୟକୁ ଯେ ବିଶେଷ ଅବଦାନ, ଏହା ସର୍ବସମ୍ମତ। ଏକା ସେତିକି ନୁହେଁ, ନାଟକ ଅଭିନୟ କରି ଦର୍ଶାଇବା ସକାଶେ ରଞ୍ଜଙ୍ଗମଞ୍ଚର ଯେ ପ୍ରୟୋଜନୀୟତା ପ୍ରଥମେ ଉପଲବ୍ଧି କରିଥିଲେ ପାରଳାବାସୀ, ବିଶେଷ କରି ତତ୍କାଳୀନ ରାଜଭ୍ରାତା ଗଜପତି ପଦ୍ମନାଭ ଦେବ, ତାଙ୍କରି ନାମରେ ଓଡ଼ିଶାର ଆଦିମ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ ପ୍ରତିଷ୍ଠିତ ହୋଇଥିଲା। ଅବଶ୍ୟ ଏବେ ତାହା କାଳର କରାଳ ଗର୍ଭରେ ଓଡ଼ିଆ ପୁଅମାନଙ୍କ ଅଦୂରଦର୍ଶିତାର ପରିଣାମ ସ୍ୱରୂପ ବିଲୀନ ହୋଇପଡ଼ିଲାଣି। ତଥାପି ଓଡ଼ିଆ ସଂସ୍କୃତିକୁ ପାରଳାର ଅବଦାନ ସ୍ୱରୂପ ଏହା ଚିରକାଳ ଲିପିବଦ୍ଧ ହୋଇ ରହିବ। ଏହା ବ୍ୟତୀତ ଓଡ଼ିଆ ସଙ୍ଗୀତ କ୍ଷେତ୍ରକୁ ପାରଳାର ଅମର ଅବଦାନ ହେଉଛି ସଙ୍ଗୀତ ନାରାୟଣ ଗ୍ରନ୍ଥ। ଏଥିରେ ସଙ୍ଗୀତ ଶାସ୍ତ୍ରର ଗଭୀର ଆଲୋଚନା ସହିତ ତାଳ ଲୟାଦିର ସୁଷମ ଜ୍ଞାନ ସକାଶେ ଯେଉଁ ପଦ୍ଧତି ପ୍ରଦର୍ଶିତ, ତାଦ୍ୱାରା ଏହା ସଙ୍ଗୀତ ଶାସ୍ତ୍ରର ଏକ ଅନବଦ୍ୟ ଗ୍ରନ୍ଥ ରୂପେ ସ୍ୱୀକୃତି ଲାଭ କରିଆସିଛି। ଏକା ସଙ୍ଗୀତ ନୁହେଁ, ଓଡ଼ିଶାର ନୃତ୍ୟ ଜଗତକୁ ମଧ୍ୟ ଏହାର ଅବଦାନ ସାମାନ୍ୟ ନୁହେଁ। ଏଠାର ସଖୀ ନାଚ ବା ଗୋଟିପୁ ନାଚ ଓଡ଼ିଶାର ପୁରପଲ୍ଲୀ ସମେତ ସର୍ବତ୍ର ଆଦୃତ ହୋଇଆସିଥିଲା। ଏହାର ନୃତ୍ୟଗୁରୁ ସ୍ୱର୍ଗୀୟ ସୀମାଞ୍ଚଳ ପାଢ଼ୀ ଏକ କଳାକାର ସଂଘ ପ୍ରତିଷ୍ଠା କରି କଳାପ୍ରେମୀ ବାଳକମାନଙ୍କ ମାଧ୍ୟମରେ ଓଡ଼ିଆ ଛାନ୍ଦ, ଚୌପଦୀ ଓ କବିତାମାନ ନୃତ୍ୟ ଓ ଅଭିନୟ ଦ୍ୱାରା ପ୍ରଦର୍ଶିତ କରାଇ ଦର୍ଶକବୃନ୍ଦଙ୍କୁ ଚମତ୍କୃତ କରିପାରିଥିଲେ। ସାଂସ୍କୃତିକ ଦିଗରୁ ବିଚାର କଲେ ମଧ୍ୟ ଓଡ଼ିଆ ସଂସ୍କୃତିକୁ ପାରଳାର ଦାନ ନଗଣ୍ୟ ନୁହେଁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରି ଓଡ଼ିଆ ଭାଷା ଓ ସଂସ୍କୃତିକୁ ରକ୍ଷା କରିବାରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାନ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 8:30 ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ।

0: କାର୍ଯ୍ୟକ୍ରମରେ ଶେଷରେ ଶୁଣୁଥିଲି ତୃପ୍ତି ଦାସଙ୍କ କଣ୍ଠରେ ଏହି ଗୀତ ଶେଷ ହେଲା ସୁମ ସଙ୍ଗୀତରେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ବର୍ତ୍ତମାନ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ
1: तेईस जून शाम 4 बजे सिर्फ विविध भारती पर।
2: आप सुन रहे हैं विविध भारती राष्ट्रीय सेवा देश की सुरीली धड़कन। चित्रलोक कार्यक्रम में एक और छोटा सा ब्रेक।

0: ବହୁତ ବହୁତ ଧନ୍ୟବାଦ ଆପଣ ମାନଙ୍କର ଏଇ ଯୋଉ ସ୍ନେହଟା ସେଇଥି ଯୋଗୁଁ ହିଁ ଏଇ କାର୍ଯ୍ୟକ୍ରମ ସବୁ ଚାଲିଛି
1: ଆପଣମାନଙ୍କ
0: ସହିତ ଯେତେବେଳେ ଆମେ କଥା ହଉନା ଯେତେବେଳେ ଆପଣମାନେ ନିଜ ମନ କଥା କହନ୍ତି ନିଜ ଗାଁ କଥା କୁହନ୍ତି ସେତେବେଳେ ବହୁତ ଭଲ ଲାଗେ ଲାଗେ ଯେ ଯେମିତି ଗୋଟେ ପରିବାରର ଆମେ ସମସ୍ତେ ସଦସ୍ୟ ତାହେଲେ ଆପଣଙ୍କ ପସନ୍ଦର ଗୀତଟି ଶୁଣି ଦଉଛୁ
1: ଧନ୍ୟବାଦ ଧନ୍ୟବାଦ
0: ନମସ୍କାର ଆଜ୍ଞା।

0: ଶାଶ୍ୱତ ଭାଇ ନମସ୍କାର। ଆପଣଙ୍କ ଭଉଣୀର ବାହାଘର ମାନେ ପାଖେଇ ଆସିଲାଣି ନା? ଆଉ ଭଉଣୀ ଆପଣ 24 କହିଲେ ନା, ମାନେ ପୁରା ଜୋରସୋର ଲାଗିଥିବେ, ସେଇ ଭିତରେ ଆମକୁ ଭୁଲି ନାହାନ୍ତି ନା?
1: ହଉ, ଆପଣଙ୍କ ଭଉଣୀକୁ ଆପଣ ଆମ ତରଫରୁ ଶୁଭକାମନା ଜଣେଇବେ।
0: ହଁ, ଆଉ ବାହାଘରର କାମ ସବୁ ସୁରୁଖୁରୁରେ ଚାଲିଛି ତ? ହଁ, ରେଡିଓ ସବୁ ଶୁଣୁଛନ୍ତି। ଆଉ ଆଜି କଣ ଗୀତ ଶୁଣିବେ, ଓଡ଼ିଆ ନା ହିନ୍ଦୀ?
1: ଠିକ ଅଛି, ଆମେ ଓଡ଼ିଆ ଚଳଚ୍ଚିତ୍ରରୁ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ। ନମସ୍କାର ଭାଇ।

0: ଜଗନ୍ନାଥ ନମସ୍କାର।
1: ନମସ୍କାର, କିଛି କଥା କିଛି ଗୀତକୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।
0: ଧନ୍ୟବାଦ।
1: କିଏ କହୁଥିଲେ?
0: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା, ଗଞ୍ଜାମ।
1: ବହୁତ ବହୁତ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
0: ଧନ୍ୟବାଦ।
1: କେମିତି ଅଛନ୍ତି?
0: ବହୁତ ବଢିଆ ଅଛି, ରଜ ମଧ୍ୟ ବହୁତ ପାଳନ ଖୁସିରେ ହେଇଛି।
1: ଆଚ୍ଛା,
0: ଆପଣ କେମିତି ଅଛନ୍ତି କୁହନ୍ତୁ।
1: ବହୁତ ବଢିଆ, ଆମେ ବି ରଜକୁ ମାନେ ବହୁତ ଏନ୍ଜୟ କଲୁ, ସାଙ୍ଗ ସାଥିମାନଙ୍କ ସହିତ ମିଶିକି ଦୋଳି ଖେଳିଲୁ, ପିଠା ଖାଇଲୁ, ପାନ ଖାଇଲୁ। ଆପଣଙ୍କ ଗାଁରେ ଦୋଳି ପଡେ ନା ନାହିଁ?
0: ହଁ, ଆମର ଗାଁରେ ପଟା ଦୋଳି ପଡେ, ଘୋଷ ଦୋଳି ପଡେ।
1: ଆମ୍ବ ତୋଟା ଅଛି ଆପଣଙ୍କ ଗାଁରେ? ନା ବଡ଼ ବଡ଼ ଗଛ ଅଛି ଦୋଳି ପକେଇବା ପାଇଁ?
0: ହଁ ଅଛି, ଆମର ଯୋଉ ଆମ୍ବ ଗଛରେ ପକାନ୍ତି ଲୋକ, କିଏ ତେନ୍ଦୁଳି ଗଛ, ଆଉ ଆମେ ବରହଳରେ ଦୋଳି ଖେଳୁ।
1: ହଁ, ପ୍ରକୃତରେ ମାନେ ରଜ ଯେତେବେଳେ ଆସେ ଗାଁ କଥା ବହୁତ ମନେ ପଡେ, କାହିଁକି ନା ଗାଁରେ ବହୁତ ବଡ ବଡ ଗଛ ଥାଏ ଆଉ ଦୋଳି ପକେଇବା ପାଇଁ ବହୁତ ଜାଗା ବି ଥାଏ।
2: ନାରାୟଣ ଭାଇ ନମସ୍କାର।
0: ଅପା ନମସ୍କାର, ଭଲ ଅଛନ୍ତି?
2: ଓହ ବହୁତ ବଢିଆ ଅଛୁ, ଆପଣ କେମିତି ଅଛନ୍ତି କହିଲେ?
0: ମୁଁ ତ ହେଲେ ବିନ୍ଦାସ ଅଛି, ଆଉ ରେଡିଓ ଅଛି ମାନେ ମୁଁ ତ ରେଡିଓ ମେରେ ଜାନ
2: ରେଡିଓ ଅଛି ମାନେ ରେଡିଓ ଲଭର ଅଛନ୍ତି ଆଉ କଣ। ଆଉ ଗୋଟେ କଥା, ଆପଣଙ୍କ ଗାଁରେ ଗୋଟେ ଜିନିଷ ମୁଁ ଦେଖିବାକୁ ପାଇଛି, କହିବି? ଯେତେବେଳେ କରେଣ୍ଟ ମାନେ ବର୍ଷା ବର୍ଷି ଟିକେ ହୁଏ, କରେଣ୍ଟଟା ଜଲ୍ଦି କାଟି ଦିଅନ୍ତି ନା?
0: ହଁ, ଆମର ତ ବୁଗୁଡ଼ା ମଝିରେ ଏବେ ପ୍ରାୟ ଦୁଇ ଦିନ ଲାଇନ ନଥିଲା, ସବୁ ହୋହଲ୍ଲା କରୁଥିଲେ, ପବନ ହେଲା ମାନେ ଲାଇନ କଟିଲା,
2: ପୁରା 7-8 ଘଣ୍ଟା କଟିଯାଏ ନା? କେମିତି ଆପଣ ସେତିକି ସମୟ କାଟନ୍ତି ଗାଁରେ ସମସ୍ତେ?
0: ସବୁ ଦାଣ୍ଡରେ ବସନ୍ତି, ଗଛ ମୂଳେ ବସନ୍ତି, ବିଞ୍ଚଣା ୟୁଜ୍ କରନ୍ତି, ସବୁ ପୁରୁଣା ବିଞ୍ଚଣା ପୁଣି ମନେ ପକାନ୍ତି ଆଉ ଥରେ।
1: ସେଇ ଯୋଉ ତାଳପତ୍ର ବିଞ୍ଚଣା ଅଛି ବେ?
0: ଆଜ୍ଞା, ଏବେ ହେଲେ ମଧ୍ୟ ମିଳୁଛି ବଜାରରେ।
1: ପ୍ରକୃତରେ ଯେତେବେଳେ କରେଣ୍ଟ ନଥାଏ ସେଇ ବିଞ୍ଚଣାଟି ହିଁ ବହୁତ କାମ ଆସେ,
2: ସେ ଗୋଟେ ନିଆରା ଅନୁଭୂତି ନା?
0: ଆଜ୍ଞା,
2: କିନ୍ତୁ ପିଲାମାନଙ୍କୁ ପାଠ ପଢିବା ବହୁତ କଷ୍ଟ ହଉଥିବ।
0: ହଁ ନିଶ୍ଚୟ, ଲାଇନ ଗଲେ ପିଲାମାନେ ତ ପଢିବାର ଅସୁବିଧା ହଉଛି, ଆଉ ଯାହାର ଅନଲାଇନ କ୍ଲାସ ହୁଏ ତାକୁ ମଧ୍ୟ ମୋବାଇଲରେ ପଢିବା ମଧ୍ୟ ଲାଇନ ଗଲେ,
2: ଆଉ ଯାହାର ଛୋଟ ଛୋଟ ପିଲା ଥିବେ ସେମାନଙ୍କୁ ବି ବହୁତ କଷ୍ଟ ହଉଥିବ ଶୋଇବାରେ ନା?
0: ଆଜ୍ଞା,
1: ଦିନ ସମୟ କେମିତି କେମିତି, ରାତି ସମୟରେ ଯଦି ଅଧିକା ସମୟ ଲାଇନ କଟିଗଲା ତାହେଲେ ବହୁତ ଅସୁବିଧା ହୁଏ।
2: ଆଉ ନାରାୟଣ ଭାଇ ଯୋଉଠି ରୁହନ୍ତି ମାନେ ବୁଗୁଡ଼ାରେ ଗଛ ପଛ ଟିକେ ବହୁତ ସେଇ ଜାଗାରେ ରୁହେ ନା, ବର୍ଷା ଟିକେ ପବନ ହଉ କିମ୍ବା ଘଡ଼ଘଡ଼ି ବିଜୁଳି ଟିକେ ବି ହଉ ନା କାହିଁକି କରେଣ୍ଟ ପଳାଏ ନା ନାରାୟଣ ଭାଇ? ସବୁଜରେ ଭରପୁର। ଆଉ ଆମେ ଆପଣଙ୍କୁ ଆଜି କଣ ଶୁଣେଇବୁ ଗୀତ?

0: ହ୍ୟାଲୋ
1: ହ୍ୟାଲୋ,
0: ଆଜ୍ଞା ନମସ୍କାର।
1: ନମସ୍କାର ନମସ୍କାର ନମସ୍କାର।
0: କିଏ କହୁଥିଲେ ଆଜ୍ଞା, କୋଉଠୁ କହୁଥିଲେ?
1: ରଘୁନାଥ ମିଶ୍ର।
0: ରଘୁନାଥ ମିଶ୍ର କୋଉଠୁ କହୁଥିଲେ ଜାଗାଟା କହିଲେ? ଦିଗପହଣ୍ଡିର ଭୀମପୁର ଶାସନ। ଆପଣଙ୍କୁ ଆମ କିଛି କଥା କିଛି ଗୀତ କାର୍ଯ୍ୟକ୍ରମକୁ ସ୍ୱାଗତ। ଆମ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି? କଣ କଣ ସବୁ ଶୁଣୁଛନ୍ତି କହିଲେ? ଭଲ ଲାଗୁଛି ନା? ରଘୁନାଥ ଭାଇ ଆମର କଣ କରନ୍ତି? ଡାକିଲେ ଭୋଜିକୁ ଯାଇକି ରୋଷେଇ କରନ୍ତି ନା ଏମିତି କ୍ୟାଟରିଂ କରୁଛନ୍ତି, ରାନ୍ଧିକି ଦିଅନ୍ତି? ଆଚ୍ଛା, ଆପଣଙ୍କ ହାତରେ ସବୁଠୁ ଭଲ କୋଉ ଜିନିଷଟା ହୁଏ? ଲୋକ କୁହନ୍ତି ଯେ ଆପଣଙ୍କ ହାତରେ କୋଉ ଜିନିଷଟା ଭଲ ହୁଏ ବୋଲି। ଯୋଉଟା ବି ଆମିଷରେ କୋଉଟା ଆଉ ନିରାମିଷରେ କୋଉଟା?
1: ଆମିଷରେ ଘାଣ୍ଟ ତରକାରୀ, ସାଧା ତରକାରୀ।
0: ବହୁତ ବଢିଆ,
2: ମାନେ ଓଡିଆ ମାନଙ୍କ ଘାଣ୍ଟ ତରକାରୀ ନାଇ?
1: କଣ
2: କଣ ସବୁ ସେଥିରେ ପକାନ୍ତି କହିଲେ?
1: ମସଲା ମସଲି ଅଦା ପିଆଜ ରସୁଣ ଅଦା
2: ଯୋଉ କିଣିକି ଆଣିକି ମସଲା ଗୁଣ୍ଡ ପକାନ୍ତି ନା ଆପଣ ନିଜେ ମସଲା ତିଆରି କରନ୍ତି? ସେଥିପାଇଁ ତା ଗୋଟେ ଅଲଗା ବାସ୍ନା ରହିବ ନା?
1: ଆପଣଙ୍କ
2: ହିସାବରେ ମସଲା ତିଆରି କରନ୍ତି?
0: ଏବେ ତ ବାହାଘର ସିଜନ, ଏବେ ବାହାଘର ସିଜନ ପୁଣି ଆସିଲାଣି, ଆଉ ରଘୁନାଥ ଭାଇଙ୍କୁ ଆଉ ସମୟ ମିଳିବନି? ଆଉ ତାହେଲେ କଣ ଦୋକାନଟା ଯୋଉ କରିଛନ୍ତି, କୋଉ ଦୋକାନ କରିଛନ୍ତି? ତାହେଲେ ସାହି ଲୋକମାନେ ଆସିଥିବେ ନବା ପାଇଁ ସବୁ ଗାଁ ଲୋକ?
2: ତାହେଲେ ଯଦି ଆପଣ ନଥିବେ ଭାଉଜ ସାହାଯ୍ୟ କରିଦେଉଥିବ ନା?
0: ମନେକର ଅପା ଆମେ ଯଦି କେବେ ଭୀମପୁର ଯିବା ତାହେଲେ ରଘୁନାଥ ଭାଇଙ୍କ ଦୋକାନ ଖୋଜିଲେ ମିଳିବ ନା?
2: ହଉ ରଘୁନାଥ ଭାଇ କୁହନ୍ତୁ କଣ ଗୀତ ଶୁଣିବୁ ଆଜି?

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଥିଲେ? ଆଉ କେମିତି ଅଛନ୍ତି? ଆମେ ବି ବହୁତ ବଢିଆ ଅଛୁ, ଆପଣ ପଚାରିବେ ଆଗରୁ ଆମେ କହିଦଉଛୁ। ଆଉ କଣ କରୁଥିଲେ? ହଁ, ଆଉ ଥରେ ଆମେ ଆପଣଙ୍କ ସହିତ କଥା ହଉଥିଲୁ, ଫଳ ବିଷୟରେ ଆପଣ କହୁଥିଲେ ଆମକୁ, ମନେ ପଡିଲା। ହଁ, ତାହେଲେ ଏବେ କଣ କଣ ସବୁ ଫଳ ବିକ୍ରି ଚାଲିଛି? ଜାମୁକୋଳିର ମଜା ଟିକେ ନିଆରା।
2: କିନ୍ତୁ ଏବେ ବହୁତ ନଉଛନ୍ତି, କାହିଁକି ନା ଡାଇବେଟିସ ପାଇଁ ଜାମୁକୋଳି ବହୁତ ଭଲ ବୋଲି କୁହନ୍ତି।
0: ଆଗ ଜାମୁକୋଳି ଖାଇଲେ କହୁଥିଲେ ଆଖି ଧରିବ,
2: ଆଉ ଜାମୁକୋଳି ସେତେବେଳେ ଫ୍ରି ବି ମିଳୁଥିଲା। ହଉ ଦୀନବନ୍ଧୁ ଭାଇ, କୁହନ୍ତୁ କଣ ଗୀତ ଶୁଣିବୁ?
0: ଠିକ ଅଛି, ଆମେ ଆପଣଙ୍କୁ ଏଇ ଗୀତଟି ଶୁଣେଇ ଦଉଛୁ ଦୀନବନ୍ଧୁ ଭାଇ। ନମସ୍କାର।
3: କୌନ କିସିକୋ ବାନ୍ଧ ସକା।

ଶୁଣୁଥିଲେ କିଛି କଥା କିଛି ଗୀତ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ପିପୁଲ୍ସ ପଦ୍ମ ଆକାଶବାଣୀ ପଡ଼କାଷ୍ଟ ସିରିଜ୍ ବା ଲୋକଙ୍କ ପଦ୍ମ ଶୀର୍ଷକରେ ଏହି ପଡ଼କାଷ୍ଟ ସିରିଜ୍ରେ ଦଶମ ଭାଗରେ ଆଜି ଶୁଣିବା ଶ୍ରୀ ଚିରଞ୍ଜିଲାଲ ଯାଦବଙ୍କ ସମ୍ପର୍କରେ ଆଉ କିଛି ସମୟ ମଧ୍ୟରେ।

0: ହ୍ୟାଲୋ,
1: ହଁ ମ୍ୟାଡ଼ାମ,
0: ନମସ୍କାର ଆଜ୍ଞା, କିଏ କହୁଥିଲେ?
1: ମୁଁ ଅନିଲ କୁମାର ରାଉତ କହୁଥିଲି ମ୍ୟାଡ଼ାମ।
0: ଅନିଲ ଭାଇ, ଆପଣ କେମିତି ଅଛନ୍ତି କହିଲେ? ଅନିଲ ଭାଇ କୋଉଠୁ କହୁଥିଲେ? ଅପା,
2: ହଁ ସ୍ମିତା ସିନି,
0: ଆମର ଯୋଉ ଅନିଲ ଭାଇ ଆମକୁ ବାରମ୍ବାର ଫୋନ କରୁଛନ୍ତି, କିନ୍ତୁ କୌଣସି କାରଣବଶତଃ ତାଙ୍କ ସହିତ ଆମର ଯୋଗାଯୋଗ ହୋଇପାରୁନି, କିମ୍ବା ଆମର ତାଙ୍କ ସହିତ ଯୋଗାଯୋଗ ହୋଇପାରୁନି।
2: ସେଥିପାଇଁ ଅନିଲ ଭାଇଙ୍କୁ ଆମେ କହିବୁ ଯେ ସେ ମନ ଦୁଃଖ କରନ୍ତିନି, ଆମ ତରଫରୁ ଆମେ ଗୋଟେ ସୁନ୍ଦର ଗୀତ ଅନିଲ ଭାଇଙ୍କୁ ଶୁଣେଇ ଦଉଛୁ।

0: ହ୍ୟାଲୋ,
1: ହ୍ୟାଲୋ।
0: ନମସ୍କାର ଆଜ୍ଞା।
1: ନମସ୍କାର,
0: କିଏ କହୁଥିଲେ?
1: ସନ୍ତୋଷ ପ୍ରଧାନ କହୁଥିଲି ମ୍ୟାଡମ।
0: କୋଉଠୁ କହୁଥିଲେ ସନ୍ତୋଷ ଭାଇ?
1: କାଞ୍ଜିଖଳାରେ କହୁଥିଲି ମ୍ୟାଡମ।
0: ଆଜ୍ଞା, ସନ୍ତୋଷ ଭାଇ ଭଲ ଅଛନ୍ତି? ଆମେ ବହୁତ ବଢିଆ ଅଛୁ। ଆଉ ଆଜି କଣ ଖାଇଛନ୍ତି ଆପଣ?
1: ଆଜି ଆଳୁ
0: ତରକାରୀ,
1: ପଣିଷ ମଞ୍ଜି, ସବୁ ତରକାରୀ।
0: ହଁ, ବଢିଆ କଥା। ଆଉ ଆପଣଙ୍କ ମା ଭଲ ଅଛନ୍ତି?
1: ହଁ।
0: ଆପଣ ଭାଣିଜି କଣ କରୁଛନ୍ତି, କଣ ପଢୁଛନ୍ତି? ବୁଲିବାକୁ ଆସିଥିବେ ଛୁଟିରେ ନା?
1: ହଁ।
0: ଆଉ ସନ୍ତୋଷ ଭାଇ କଣ ଗୀତ ଶୁଣିବେ?
1: ଓଡିଆ ଫିଲ୍ମ ଗୀତ ଦେଇଦିଅନ୍ତୁ।
0: ଠିକ ଅଛି, ଆମେ ଓଡିଆ କଥା ଚିତ୍ରରୁ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ। ରହିଲୁ, ନମସ୍କାର।
1: ହଁ ମ୍ୟାଡମ, ନମସ୍କାର।

0: ତାପରେ ଆମେ କଥା ହେବା। ତୁ ହେ ବାଲ ବ୍ରହ୍ମଚାରୀ ମେ କନ୍ୟା କୁମାରୀ ଏଇ ଗୀତଟା ତ ଆଜ୍ଞା ଆଜ୍ଞା ଠିକ ଅଛି। କୁନା ଭାଇ ଏଥର କୁହନ୍ତୁ ଆପଣଙ୍କର କାମ ସବୁ କେମିତି ଚାଲିଛି? ହଉ ସେମିତି ଭଲ ଚାଲିଥାଉ, ଆପଣମାନେ ଏମିତି ଖୁସିରେ ଥାଆନ୍ତୁ। ଘରେ ସବୁ ଭଲ ଅଛନ୍ତି ନା? ଠିକ ଅଛି, ଆମେ ଆପଣଙ୍କ ପସନ୍ଦର ଏଇ ଗୀତଟି ଆପଣଙ୍କୁ ଶୁଣି ଦେଉଛୁ। ରହିଲି ଭାଇ, ନମସ୍କାର।
1: ନମସ୍କାର।

0: ଲାଗେ ନାହିଁ।
1: ହଁ, ସେତେବେଳେ ଆଉ ଆମେ ଯୋଉ କର୍ମରେ କ୍ଲାନ୍ତ ଥାଉ ବା ସେଇ ସମୟରେ ଦୁଃଖ ଗୁଡାକ ସବୁ ଭୁଲି ଯାଉ।
0: ଠିକ କଥା କହିଲେ।
2: ପବିତ୍ର ଭାଇ ନମସ୍କାର। ଆପଣ ଗୀତଟି ଗାଇଲେ ବହୁତ ବଢିଆ ଲାଗିଲା ପବିତ୍ର ଭାଇ, ଆମେ ଆପଣଙ୍କୁ ସେ ଗୀତଟି ଶୁଣେଇ ଦଉଛୁ।
0: ନମସ୍କାର।

0: ସ୍ମିତାସ୍ମିନୀ, ଶ୍ରୋତାଙ୍କ ସହିତ କଥା ହଉ, ସମୟ କିନ୍ତୁ ସରି ଆସିଲାଣି।
1: ହଁ, ମୁଁ ବି ସେୟା ଦେଖୁଥିଲି ଆଉ ଭାବୁଥିଲି ଅପା ଏତେବେଳେ ଯାଏ କଥାଟି କାହିଁକି କହିନାହାନ୍ତି।
0: ତାହେଲେ ଆଉ କଥାକୁ ଲମ୍ବା କରିବାନି, ଜଲ୍ଦି ଜଲ୍ଦି ଆମ ଫୋନ୍ ନମ୍ବରଟା ଦେବା।
1: ନମ୍ବର ଯଦି ଦେବାନି ଅପା, ତାହେଲେ ଆମ ନୂଆ ଶ୍ରୋତା ବନ୍ଧୁମାନେ ଆମ ସହିତ କେମିତି କଥା ହେବେ କହିଲ?
0: ତାହେଲେ ଆଉ ଡେରି କାହିଁକି, ନମ୍ବରଟା ଦେଇଦିଅ।
1: ଶ୍ରୋତା ବନ୍ଧୁ, ଆମକୁ ଫୋନ୍ କରିବା ପାଇଁ ଆମେ 2 ନମ୍ବର ରଖିଛୁ। ଆମର ପ୍ରଥମ ନମ୍ବରଟି ହେଲା 2220521, ଦ୍ୱିତୀୟ ନମ୍ବରଟି ହେଲା 2222621।
0: ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ 0680।
1: ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଆମକୁ ଫୋନ୍ କରିପାରିବେ ପ୍ରତି ଗୁରୁବାର ଅପରାହ୍ନ 5:00 to 5:30 ମଧ୍ୟରେ।
0: ହଁ, ଆମକୁ ଫୋନ୍ କରିବେ ଆଉ ଆମ ସହିତ ଆପଣମାନେ ଯୋଉ କଥା ହେଇଥିବେ ସେଇ କଥାକୁ ଶୁଣିବେ ପ୍ରତି ମଙ୍ଗଳବାର ଦିନ 10:00।
1: ଆଉ କୌଣସି କାର୍ଯ୍ୟ ବ୍ୟସ୍ତତାରୁ ଯଦି ଆପଣ ଶୁଣିପାରିନାହାନ୍ତି ତାହେଲେ
2: ଶ୍ରୋତା ବନ୍ଧୁ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ବର୍ତ୍ତମାନ ଆସନ୍ତୁ ଶୁଣିବା ପିପୁଲ୍ସ ପଦ୍ମ ନାଗାଶ୍ୱିନୀ ପଡ଼କାଷ୍ଟ ସିରିଜ୍ର

0: ଶୁଣିଲେ ଲୋକଗୀତ କ୍ରମରେ ଦାସକାଠି ଗୀତ ପରିବେଷଣ କଲେ ବୈଦ୍ୟନାଥ ଗାୟକ ରତ୍ନ ଶର୍ମା ଏବଂ ଭୀମସେନ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। ବର୍ତ୍ତମାନ ଆସନ୍ତୁ ଶୁଣିବା ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ପଦ୍ମଜା ପାଣିଗ୍ରାହୀ।
1: ମହିଳା ମହଲାର ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଶ୍ରୋତା ଭଉଣୀ। ଆଜି ପାଇଁ ମୁଁ ପଦ୍ମଜା, ନମସ୍କାର। ଶ୍ରୋତା ଭଉଣୀ, ନାରୀଟିଏ ପାଇଁ ଜୀବନ ସବୁ ବୟସରେ ସବୁ ପରିସ୍ଥିତିରେ ଗୋଟିଏ ଅଗ୍ନି ପରୀକ୍ଷା। ଝିଅଟି ସମୟରେ ସଂସ୍କାର ନିୟମରେ ଚାଲିବାର ଆହ୍ୱାନ ତ, ବାହା ହେବା ପରେ ବୋହୁଟିଏ ହୋଇ ନୂଆ ପରିବାରକୁ ସମ୍ଭାଳିବାର ଦାୟିତ୍ୱ, ମାଆଟିଏ ହେବା ପରେ ସନ୍ତାନର ଭବିଷ୍ୟତ ତଥା ଚରିତ୍ର ଗଠନର ସ୍ୱପ୍ନ, ତ ସ୍ୱାମୀଙ୍କର ସବୁ ଦୁଃଖ ସୁଖରେ ସାଥୀ ହେବା ଶପଥ। ସବୁ ପରୀକ୍ଷା ସେ ଦିଏ ଆଉ ସଫଳ ବି ହୁଏ, କିନ୍ତୁ ଏମିତି ଏକ ଅବସ୍ଥା ଯେତେବେଳେ ସେ ନିଜ ଜୀବନ ସାଥୀଙ୍କୁ

ତା ଜୀବନକୁ ସହି ସହି ମରି ମରି ବଞ୍ଚିଛି। ସମୟ ଅନୁସାରେ ସଭ୍ୟତା କଡ ଲେଉଟେଉଛି, ଯୋଉ ଜିନିଷଟା ଆମମାନଙ୍କ ସମୟରେ ଅତି କଷ୍ଟଦାୟକ ଥିଲା। ଅର୍ଥାତ୍ ଝିଅଟିଏ ମାଟି ଛୁଁ ଛୁଁ ସମସ୍ତଙ୍କ ମୁହଁରେ ବିଷାଦର କଳା ଅନ୍ଧାର ଘୋଟି ଯାଉଥିଲା ଯେ ଘରେ ଝିଅଟିଏ ଜନ୍ମ ହେଲା। ଧୀରେ ଧୀରେ ସିଏ ବଡ଼ ହେଲା ପରେ ପରଘରୀ ବୋଲି ବା ପରଗୋତ୍ରୀ ଭାବରେ ନିଜର ପାଦଟାକୁ ସେ ବାପା ଆଉ ଭାଇ ପାଖରେ ବି ସୁଦୃଢ଼ କରିପାରୁନଥିଲା। ବାପା ମାଙ୍କ ପାଇଁ ସେ ବୋଝଉଥିଲା ଯୌତୁକ ଦେଇ ଝିଅକୁ କେମିତି ଆମେ ବିଦା କରିବା। ଝିଅଟା ଯେମିତି ଗୁଆ ଘିଅ ତାକୁ ସାଇତି ରଖିପାରିବାନି, ତାକୁ ଚଞ୍ଚଳ କେମିତି ଘରୁ ବିଦା କରିଦେବା ବୋଲି ବାପା ମା ଭାଇ ସମସ୍ତଙ୍କର ସେ ଗୋଟେ ବୋଝ ହେଇଯାଉଥିଲା। ତାପରେ ସେ ଧୀରେ ଧୀରେ ଯେତେବେଳେ ପରଘରକୁ ଆସୁଥିଲା ସେତେବେଳେ ସେଇଠି ତାର ନଖରୁ ନାସିକା ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା କରାଯାଉଥିଲା ଏବଂ ସେ ଘର ଭିତରେ ଉତ୍ତର ଦାୟିତ୍ୱ ଦେଉ ଘର ଯାକର କାର୍ଯ୍ୟକଳାପ କରୁ ତାକୁ ଏତେ ଅନୁବନ୍ଧନ ଭିତରେ ବଞ୍ଚିବାକୁ ହେଉଥିଲା। ଧୀରେ ଧୀରେ ସେ ପାଦଟାକୁ ଯେତେବେଳେ ଦୃଢ଼ କରୁଛି ତାର ପିଲାମାନେ ଯେତେବେଳେ ବଡ଼ ହେଇଯାଉଛନ୍ତି ସେତେବେଳେ ବି ତା ପାଇଁ ଘରଟିଏ ଆଉ ଦେଇପାରୁନଥିଲା। ଆଉ ଧୀରେ ଧୀରେ ଯେହେତୁ ସେ 10 ବର୍ଷ 8 ବର୍ଷ ହଉ 7 ବର୍ଷ ହଉ ସ୍ୱାମୀଠୁ ସବୁବେଳେ କମ ବୟସରେ ବାହା ହଉଥିଲା, ଏତେ ସବୁ ଦୁଃଖ ପରେ ସେ ଟିକେ ଷ୍ଟ୍ରେଙ୍ଗଥ ହେଲା ବେଳକୁ ଯେତେବେଳେ ବୈଧବ୍ୟ ଦୁଃଖ ତା ପାଇଁ ଆସିଯାଉଥିଲା ସେତେବେଳେ ତ ଗୋଟେ ପଥର ଛିଣ୍ଡି ପଡୁଥିଲା ତା ମୁଣ୍ଡ ଉପରେ। ଆଉ ଦୁଃଖ ଏତେ ଦୁଃଖ ଏତେ ଧୋକା ତାକୁ ଦଉଥିଲା ଏ ସମାଜ, ସେ ଈଶ୍ୱରଙ୍କ ଉପରେ କେବଳ ଦୁଆହି ଦେଇ ଦେଇ ତା ଜୀବନ ବଞ୍ଚିଲା। ଶେଷରେ ସେଇ ଲକ୍ଷଣ ରେଖା ଭିତରେ ହିଁ ତା ଜୀବନ କଟିବାକୁ ବାଧ୍ୟ ହଉଥିଲା।

0: ଅନବଦ୍ୟ ଅଙ୍ଗ, ଏହା ନିଶ୍ଚିତ। ଜନ୍ମ ହେଲା ମାତ୍ରେ ମୃତ୍ୟୁ ନିଶ୍ଚୟ ଆସିବ। ଏଇ ଜିନିଷଟାକୁ କୌଣସି ସ୍ତ୍ରୀର ମୁଣ୍ଡ ଉପରେ ଅଭିଶାପ କହି ସ୍ଥାପିଦେବା ଅତି ଜଘନ୍ୟ, ମୁଁ କହିବି ଏଇଟା ଗୋଟେ ଅପରାଧ।
1: ଯେତେବେଳେ ଗୋଟିଏ ପରିବାରରେ ଏମିତି କିଛି ଗୋଟେ ପରିସ୍ଥିତି ସୃଷ୍ଟି ହୁଏ, ଯେତେବେଳେ ଗୋଟେ ନାରୀଟିକୁ ବିଭିନ୍ନ ପ୍ରକାର ନୀତି ନିୟମ ଭିତରେ ବାନ୍ଧିକି ରଖିବାକୁ କୁହାଯାଏ, ରଖି ଦିଆଯାଏ, ତାକୁ ବିଭିନ୍ନ କଠୋର ଶାସନ ଭିତରେ ରହିବାକୁ ବାଧ୍ୟ କରାଯାଏ, ନାରୀଟି ମଧ୍ୟ ଏଇଥିପାଇଁ ସେସବୁ ସହିବାକୁ ବାଧ୍ୟ ହୁଏ। ମ୍ୟାଡମ୍, ମୁଁ ଭାବୁଛି କାରଣ ସିଏ ନିଜେ ସେମାନଙ୍କ ଉପରେ ନିର୍ଭରଶୀଳ ଥାଏ, ଅର୍ଥାତ୍ ନା ସେ ନିଜେ ଭଲ ଦୁଇ ଅକ୍ଷର ପାଠ ପଢିଥାଏ, ନା ଆର୍ଥିକ ଭାବରେ ସ୍ୱଚ୍ଛଳ ଥାଏ, ତ ତାକୁ ତ ସେମାନଙ୍କ ସହିତ ହିଁ ରହିବାର ଅଛି। ଯେହେତୁ ଆମର ଝିଅଟିଏ ବାହା ହେଲା ବେଳେ କୁହା ହେଇଥାଏ ଯେ ଏଇଠୁ ବାହା ହେଇକି ଯାଉଛୁ, ଆଉ ଯେତେବେଳେ ତୁ ତୋର ଶେଷ ଯାତ୍ରା କରିବୁ ସେତେବେଳେ ତୁ ଶାଶୁ ଘରୁ କରିବୁ, ତ ଝିଅଟି ବାଧ୍ୟ ହେଇକି ନା ବାପା ଘରକୁ ଯାଇପାରେ, ତାପରେ ପିଲାମାନେ ମଧ୍ୟ ଥାନ୍ତି, ତ ସମାଜର ନିୟମ ଅନୁସାରେ ତାକୁ ଶାଶୁ ଘରେ ରହିବାକୁ ପଡିବ। ତ ଏଠାରେ ଯଦି ସେ କିଛିଟା ଶିକ୍ଷିତ ହେଇଥାନ୍ତା ବା ଆର୍ଥିକ ଭାବରେ ସ୍ୱଚ୍ଛଳ ଥାନ୍ତା, ତା ହାତରେ ଦି ପଇସା ଥାନ୍ତା, ସେ ବାହାରକୁ ବାହାରୁଥାନ୍ତା, ଚାକିରି କରିଥାନ୍ତା ବା ଶିକ୍ଷିତ ଥାନ୍ତା, ଅନ୍ୟମାନଙ୍କୁ ବୁଝେଇ ପାରିବାର ଶକ୍ତି ଥାନ୍ତା, ତାହେଲେ ହୁଏତ ସେ ଯୋଉ ମନ ଭିତରେ କୁମୁରି କୁମୁରି ଯୋଉ ନିଶ୍ୱାସ ନେଉଛି ବଞ୍ଚିଛି, କିନ୍ତୁ ତାକୁ ବଞ୍ଚିବା ତ କୁହାଯାଏନି। ଯେମିତି ସମାଜରେ ଜଣେ ଯେତେବେଳେ ସ୍ୱାମୀଟିଏ ଚାଲିଯାଏ ତାପରେ ଯେମିତି ସ୍ତ୍ରୀଟିକୁ ବ୍ୟବହାରର ସମ୍ମୁଖୀନ ହେବାକୁ ପଡେ, ତାକୁ ବଞ୍ଚିବା କୁହାଯାଏନି। ଗୋଟେ ସମୟ ଏମିତି ଥିଲା ଆମ ସମାଜରେ, ବର୍ତ୍ତମାନ ସେଇ ପରିସ୍ଥିତି ଧୀରେ ଧୀରେ ପରିବର୍ତ୍ତନ ହେଉଛି, ଆଉ ନିଶ୍ଚିତ ଭାବରେ ବୋଧ ହୁଏ ସେ ପରିବର୍ତ୍ତନର କାରଣ ହେଉଛି ଶିକ୍ଷା ଆଉ ଆର୍ଥିକ ସ୍ୱଚ୍ଛଳତା।
0: ନିଶ୍ଚୟ, ଦେଖନ୍ତୁ ବର୍ତ୍ତମାନ ସମାଜର ଯୋଉ ପ୍ରକାର ପରିସ୍ଥିତି,

0: କରିବା ଉଚିତ।
1: ବର୍ତ୍ତମାନ ତ ଯୁଗ ଧୀରେ ଧୀରେ ପରିବର୍ତ୍ତନ ହେଲାଣି, ଏବେ ଯଦି ଏଇଭଳି କିଛି ପରିସ୍ଥିତିରେ କୋଉ ନାରୀ ପଡୁଛନ୍ତି ତାହେଲେ ପ୍ରାୟତଃ ଆର୍ଥିକ ସ୍ଥିତି ଭଲ ଥାଉଛି, ଯାହାଫଳରେ କି ସେମାନେ ଏତେ ଦୁଃଖୀ ହେଉନାହାନ୍ତି, ନିଜ ପିଲାମାନଙ୍କର ଭରଣ ପୋଷଣ କରିପାରୁଛନ୍ତି, ଯେହେତୁ ସେମାନେ ଶିକ୍ଷିତ ଅଛନ୍ତି ତେଣୁ ଭଲ କ'ଣ ମନ୍ଦ କ'ଣ ଜାଣିପାରୁଛନ୍ତି, ସ୍ୱାମୀଙ୍କ ଅନୁପସ୍ଥିତିରେ ସେ ଯୋଉ ଯୋଉ କାମ କରୁଥିଲେ ସେଇ ଦାୟିତ୍ୱକୁ ସେ ନିଜେ ତୁଲେଇ ପାରୁଛନ୍ତି। ପୂର୍ବରୁ କ'ଣ ହେଉଥିଲା ନା ନାରୀଟିଏ କେବଳ ଘରର ଚାରିକନ୍ଥ ଭିତରେ ରହୁଥିଲା, ଘରର ଭଲ ମନ୍ଦ ରୋଷେଇ ପିଲାଙ୍କୁ ବଡ କରିବା ଛଡା ବାହାରକୁ ବାହାରୁ ନଥିଲା। ଆଜି ବ୍ୟାଙ୍କକୁ ଯିବା କି ଆଜି ବାହାରୁ ଜିନିଷ ଆଣିବା କି ଭଲ ମନ୍ଦ କିଛି ଗୋଟେ ବୁଝିବା, ବନ୍ଧୁବାନ୍ଧବଙ୍କ ସହିତ କେମିତି କଥାବାର୍ତ୍ତା କରିବା, ଏଇ ସବୁଠାରୁ ନାରୀକୁ ଦୂରେଇକି ରଖାଯାଉଥିଲା, ଯେହେତୁ ଘରେ ବଡ଼ମାନେ ରହୁଥିଲେ ବା ସ୍ୱାମୀ ରହୁଥିଲେ। କିନ୍ତୁ ଶିକ୍ଷିତ ହେବା ସହିତ ଆଉ ଧୀରେ ଧୀରେ ନାରୀ ଘରୁ ବାହାରକୁ ବାହାରିବା ସହିତ ସେ ସମସ୍ତଙ୍କ ସାମ୍ନାକୁ ଆସିଲାଣି।

0: ସମାଜକୁ ସେ ପ୍ରଶ୍ନ କରିପାରେ, ସମାଜକୁ ଚିନ୍ତା କରିପାରେ। ଲକ୍ଷ୍ମୀବାଈ ଯେତେବେଳେ ନିଜର ସନ୍ତାନଙ୍କୁ ଧରି ସେ ଯେତେବେଳେ ମା ମାଟି ପାଇଁ ଯୁଦ୍ଧ କଲେ, ସେତେବେଳେ ନାରୀ ଦେଖିଲେ ଯେ ହଁ ମୁଁ ବି ସେତିକି ଶକ୍ତିଶାଳୀ, ଆଉ ସେତିକି ମୋ ମା ପାଇଁ, ମୋ ମାଟି ପାଇଁ, ମୋ ଘର ପାଇଁ ମୁଁ ସେତିକି ମୁଁ କାମ କରିପାରିବି। ତେଣୁ କରି ସିଏ କେବଳ ଚାରିକାନ୍ଥ ଭିତରେ ଆଜି ଆଉ ନାହିଁ, ସେ ଠିକ ତାର ଜାଣିପାରିଛି, ତାର ସ୍ୱପ୍ନ ଦେଖିବାର ଅଧିକାର ଅଛି। ସାହସ ଏବଂ ଶିକ୍ଷାଗତ ଯୋଗ୍ୟତା ଦ୍ୱାରା ସେ ମାନ ସମ୍ମାନର ମଧ୍ୟ ଅଧିକାରିଣୀ ହେଇପାରିଛି, ଏବଂ ସମସ୍ତ ଅନ୍ଧକାରକୁ ଦୂର କରି ଏ ସଂସାର ପାଇଁ ପୁରୁଷର ଯେତିକି ଆବଶ୍ୟକତା ଅଛି ତାର ବି ସେତିକି ଆବଶ୍ୟକତା ଅଛି ବୋଲି ସେ ବର୍ତ୍ତମାନ ନିଜକୁ ନିଜେ ବୁଝି ସାରିଛି। ପୁରୁଷ ଓ ନାରୀଙ୍କୁ ନେଇ ସ୍ରଷ୍ଟାଙ୍କର ଏ ସୁନ୍ଦର ସୃଷ୍ଟି ନିର୍ମାଣ। ପୁରୁଷ ଆଉ ସ୍ତ୍ରୀ ପରସ୍ପର ପରିପୂରକ, ଗୋଟେ ଦୁନ୍ତରେ ଦୁଇଟି ପୁଷ୍ପ ସଦୃଶ। ଉଭୟଙ୍କର ସମାନ ଅଧିକାର ଅଛି, ସମ୍ମାନ ପାଇବାର ଆବଶ୍ୟକତା ଅଛି। ପରସ୍ପର ଭିତରେ ସ୍ନେହ ସମ୍ପର୍କ ମଧୁର ନାହିଁ ଏ ସୁନ୍ଦର ସୃଷ୍ଟିଟାକୁ ଆହୁରି ସୁନ୍ଦର କରିପାରିବ। ଉଭୟ ପରସ୍ପର ସମ୍ମାନ ଦେଇ ଯଦି ଗୋଟେ ପରିବାରଟେ ସୁନ୍ଦର ହେଇପାରିଲା, ତାହେଲେ ସମାଜ ସୁନ୍ଦର ହେଇପାରିବ, ଏ ବୈଧବ୍ୟ ଏ କୁସଂସ୍କାର ମୂଳପୋତ ହୋଇପାରିବ ଗୋଟେ ପରିବାରରୁ।
1: ଆଜି ଆମର ଯୋଉ ଆଲୋଚନାର ବିଷୟ ଥିଲା କି ବୈଧବ୍ୟ ଅଭିଶାପ ନୁହେଁ, ନିଶ୍ଚିତ ଭାବରେ ଏଇ ଉପରେ ଶ୍ରୋତାଭଣୀ ମାନେ ଶୁଣି ଅନେକ କିଛି ସେଇ ଭିତରୁ ବୁଝିଥିବେ ଏବଂ ସମସ୍ତଙ୍କୁ ଏଇ ଆଲୋଚନାଟି ଭଲ ଲାଗିଥିବ, ଜୀବନ ପ୍ରତି ସମସ୍ତଙ୍କର ଦୃଷ୍ଟିଭଙ୍ଗୀ ବଦଳିବ,
0: ସମାଜରେ ସୁଖୀ ହୋଇ ବଞ୍ଚିପାରିବା।

ଅପରାହ୍ନ 5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଜୁନ 24 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

0: ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ଼ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ଼ର ନିଲାମ ପୋର୍ଟାଲ୍ ନାଫେକ୍ସ ଡଟ୍ ଇନ୍ର ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କ ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି।
1: नाफेड ने एक प्रकार से नाफिक्स डॉट इन दृष्टि ईआरपी और नाफेड कल्याण ये चार पहलों की शुरुआत की, तो वो क्रांतिकारी इसलिए कि नाफेड जो 2014

ସରକାରକୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ସଚିବ ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଳ୍ପ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିମନ୍ତେ ସମସ୍ତ ପ୍ରସ୍ତୁତି ପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7ଟାରେ ଏହି ମ୍ୟାଚ୍ ଖେଳାଯିବ। 2024 ଚୀନ୍ର ହୁରୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟ ହୋଇଥିଲା। ଗତ 10 ବର୍ଷ ମଧ୍ୟରେ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି।

ସେମାନଙ୍କ ମଧ୍ୟରୁ 86% ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3 ନିର୍ବାଚନ ମଣ୍ଡଳୀ 90% ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93% ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20 ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟକୁ ନଗଦ 1,00,000 ସ୍ୱୀକୃତି ପ୍ରମାଣପତ୍ର ସହିତ 3-ଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କ ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମନୋହର ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରପତି ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୈବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପୁରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନ ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ

ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବୈତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶିକ୍ଷାବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 8:15 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଓଡ଼ିଆ ଆଲବମ୍ ଗୀତ ଶୁଣିବେ ରାତି 8:30 ରାତି 8:45 ଶୁଣିବେ ସମାଚାର ସନ୍ଧ୍ୟା ପରେ ପରେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଗୀତ ଗଜଲ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ହିନ୍ଦୀ ଗଜଲ ରାତି 10:30 ଏକକ କଥାଚିତ୍ରର ଗୀତ କ୍ରମରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ରାତି 11 ଶୁଣିବେ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିବେ ରାତି 11:05। ଶ୍ରୋତା ବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ତେବେ ପରବର୍ତ୍ତୀ ପ୍ରସାରଣକୁ ଯିବା ଏହି ବିଜ୍ଞାପନ ପରେ।

ଶ୍ରୋତାବନ୍ଧୁ ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ। ପରିବେଷଣ କରିଥିଲେ ମହେନ୍ଦ୍ର କପୁର ଏବଂ ସାଥୀ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6:25 କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ ଯୋଗେ ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଗୀତଟିଏରେ ଦେଶାତ୍ମବୋଧକ ଗୀତ। ଗୀତଟି ନେଇଛୁ ହିନ୍ଦୀ କଥାଚିତ୍ର ଜିସ୍ ଦେଶ ମେ ଗଙ୍ଗା ବେହତି ହେରୁ। ରଚନା କରିଛନ୍ତି ଶୈଳେନ୍ଦ୍ର ଏବଂ ଶଙ୍କର ଜୟକିଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ମୁକେଶ।

ଶୁଣୁଥିଲେ ମୁକେଶଙ୍କ କଣ୍ଠରେ ଜିସ୍ ଦେଶ ମେ ଗଙ୍ଗା ବହତି ହେ ହିନ୍ଦୀ କଥା ଚିତ୍ରର ଏହି ଗୀତଟି ସହ ଶେଷ ହେଲା ଆମର ଗୀତଟିଏ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ରାଜ୍ୟସ୍ତରୀୟ ପ୍ରସାରଣର କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ସେମାନଙ୍କର ସ୍ୱାଦ କ'ଣ, କ'ଣ ଉତ୍ପାଦନ ଆବଶ୍ୟକ, କେତେ ଜଣ ଭୋଜନ କରିବେ ଏବଂ ସେମାନଙ୍କ ଖାଦ୍ୟ ଗ୍ରହଣର ଅଂଶ କ'ଣ ତାହା ଜାଣିବା ଆବଶ୍ୟକ। ଘର ସଜାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିମାନେ ଏଥିପାଇଁ କେତେ ଟଙ୍କା ଅଛି, ଘରେ ବର୍ତ୍ତମାନ ଉପଲବ୍ଧ କଳା ଏବଂ ହସ୍ତଶିଳ୍ପର ସ୍ତର କ'ଣ ଏବଂ ସେମାନେ କେଉଁ ସ୍ତରର ସୌନ୍ଦର୍ଯ୍ୟ ଆକର୍ଷଣ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହା ଜାଣିବା ଆବଶ୍ୟକ। ସରକାରରେ ନୀତିଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଫଳାଫଳ ହାସଲ କରିବା ପାଇଁ ଉଦ୍ଦିଷ୍ଟ। ଉଦାହରଣ ସ୍ୱରୂପ, ବିଦ୍ୟାଳୟରେ ପଢ଼ୁଥିବା ନିର୍ଦ୍ଦିଷ୍ଟ ବୟସର ବାଳିକାମାନଙ୍କର ପ୍ରତିଶତ ବୃଦ୍ଧି, କିଶୋରମାନଙ୍କ ପୁଷ୍ଟିକର ଖାଦ୍ୟ ଗ୍ରହଣ ବୃଦ୍ଧି, ଯାନବାହନର ନିର୍ଗମନ ସ୍ତର ହ୍ରାସ କରିବା ଇତ୍ୟାଦି। ନୀତିର ସଫଳ କାର୍ଯ୍ୟକାରିତା ପାଇଁ ଆମକୁ ଜାଣିବା ଆବଶ୍ୟକ ଆମେ କ'ଣ ହାସଲ କରିବାକୁ ଚେଷ୍ଟା କରୁଛନ୍ତି, ଲକ୍ଷ୍ୟ ଦର୍ଶକ କିଏ ଏବଂ ସେମାନଙ୍କର ଆକାର କ'ଣ, ନୀତିର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଆମେ କେଉଁ ପରିବର୍ତ୍ତନକୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି ଇତ୍ୟାଦି। ଏସବୁକୁ ବୁଝିବା ପାଇଁ ସଠିକ୍ ଏବଂ ପ୍ରାସଙ୍ଗିକ ପରିସଂଖ୍ୟାନ ସହାୟକ ହୋଇଥାଏ। ସରକାରୀ ପରିସଂଖ୍ୟାନ ସାମାଜିକ ଏବଂ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ ରେକର୍ଡ କରିବାରେ, କେଉଁ ସ୍ଥାନରେ ନୀତି ପ୍ରଭାବ ପକାଇବା ଆବଶ୍ୟକ ସ୍ଥିର କରିବାରେ, ନୀତିରେ କେତେ ପରିମାଣର ପରିବର୍ତ୍ତନ ଆବଶ୍ୟକ ଆକଳନ କରିବାରେ, ଏକ ନିର୍ଦ୍ଦିଷ୍ଟ ନୀତି ଭଲ କାମ କରୁଛି କି ନାହିଁ ଚିହ୍ନଟ କରିବାରେ ଏବଂ ଏଥିରେ ଜଡ଼ିତ ଆନୁମାନିକ ଖର୍ଚ୍ଚ ଆକଳନ କରିବାରେ ସହାୟକ। ଏକ ଦୃଢ଼ ପରିସଂଖ୍ୟାନର ଭିତ୍ତିଭୂମି ନିର୍ଭର କରେ ସରକାରୀ ଗଣନାକାରୀ ଏବଂ ସର୍ବେକ୍ଷଣକାରୀଙ୍କୁ ତଥ୍ୟ ସ୍ଥିତିକୁ ସଠିକ୍ ଏବଂ ନିରପେକ୍ଷ ଭାବରେ ରିପୋର୍ଟ କରିବାରେ ଲୋକଙ୍କର ସହଯୋଗ ଉପରେ। ଯଦି ଅର୍ଥନୈତିକ ଓ ସାମାଜିକ ନୀତିର ସଫଳତା ସଠିକ୍ ପରିସଂଖ୍ୟାନ ଉପରେ ନିର୍ଭର କରେ, ତେବେ ଏହି ସଫଳତା ମୂଳ ହେଉଛି ପରିସଂଖ୍ୟାନ ସଂଗ୍ରହ କରିବା ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ। ଆଜି ଭାରତ ସରକାରଙ୍କର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ଅନେକ ବଡ଼ ଧରଣର ଡାଟା ସେଟ୍ ଏବଂ ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ଭାରତ ସରକାରଙ୍କର ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ୍ ଦ୍ୱାରା ଅନେକ ବଡ଼ ଧରଣର ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ସମସାମୟିକ ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଏବଂ ଅନ୍ୟାନ୍ୟ ଡିବିଟି ଯୋଜନା ଭଳି ନୀତି ଏବଂ କାର୍ଯ୍ୟକ୍ରମର ସଫଳତା ଅତି କମ୍ରେ ଦୁଇଟି କାରଣ ଉପରେ ନିର୍ଭର କରିଥାଏ। ସାମାଜିକ ଆର୍ଥିକ ପରିସଂଖ୍ୟାନର ରଣନୈତିକ ଉପଯୋଗ ଏବଂ ଏଭଳି ଯୋଜନାର କାର୍ଯ୍ୟାନ୍ୱୟନରେ ଜନଭାଗିଦାରୀ, ଏହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାରେ ଏବଂ ଲିକେଜ୍ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସାହାଯ୍ୟ କରିଛି। ଭାରତରେ ସଠିକ୍ ପରିସଂଖ୍ୟାନରେ ଯୋଗଦାନ କରିବାରେ ଆମର କର୍ତ୍ତବ୍ୟକୁ ଆମେ ବୁଝିବା, ଯାହା ଉନ୍ନତ ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟ

ଶୁଣୁଥିଲେ ଆଲୋଚନା ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଭାରତ ସରକାରଙ୍କ ଭାରତୀୟ ଅର୍ଥନୈତିକ ସେବାରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଂଶୁମାନ କାମିଲା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ସୁନୀଲ କାର୍ଯ୍ୟକ୍ରମ ଉଦ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ତାମିଲନାଡୁର ତିରୁଭଲ୍ଲୁଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30 ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14 ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ

ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାରେ 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8 ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚା ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫିଟ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ମାଦି ବଡ଼ସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଟ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋଇ, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77 ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌରପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200 ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ

0: ବୁଝିଲେ ଶ୍ରୋତା ବନ୍ଧୁ, ବେବିକୁ କେବଳ ଗେଲା କଲେ ଚଳିବନି, ତାର ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କ ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଜୁନ 24 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଟିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁର ଗ୍ରୁପ୍ ଡେଲିଂ କୋଡ଼ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଜୁନ 24 ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
1: ପ୍ରଥମ ଗୀତଟି ଶୁଣନ୍ତୁ, ମା ଓ ମମତା କଥାଚିତ୍ରରୁ, ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା ପଡ଼ୱାଲ।

ଗୀତରେ ଶୁଣୁଛନ୍ତି ଅଭିମନ୍ୟୁ କଥାଚିତ୍ରରୁ, ଅରୁଣ ମନ୍ତ୍ରୀଙ୍କ ରଚନାରେ ଏବଂ ପ୍ରେମାନନ୍ଦ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ସୌରିନ୍ ଓ ନିବେଦିତା।

ମୋଦି ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ପ୍ରତ୍ୟେକ ନୀତି ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି, ଶକ୍ତି ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମ ଶକ୍ତିକୁ କୃଷି କ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ସନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4

ସମ୍ପର୍କରେ ଯୁବବର୍ଗଙ୍କୁ ଅଧିକ ସଚେତନ କରାଇବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20 ଶିବିର ସ୍ଥାପନ କରାଯିବ। 6 ରାଜ୍ୟର 15-29 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବ ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET 2026 ଫଳାଫଳ ପ୍ରକାଶ ପାଇଛି। CUET ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି NTA କହିଛି। ଗତମାସ 11-31 ପର୍ଯ୍ୟନ୍ତ CBT ମୋଡ୍ରେ ଏହି ପରୀକ୍ଷା ଦେଶର 321 ସହର ଏବଂ ବିଦେଶର 13 ସ୍ଥାନରେ 35 ପର୍ଯ୍ୟାୟରେ 19 ଧରି ଅନୁଷ୍ଠିତ ହୋଇଥିବା ନେଇ NTA ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକ ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍ମୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି। ସେ କହିଛନ୍ତି ଭାରତର ରପ୍ତାନୀ ଶେଷ 3 ମାସରେ 1.84 ଟ୍ରିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ 10:30 ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ 10:30 ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ

0: ସଜାଗ ରହିବା, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ 7:31। ଏବେ ଆସନ୍ତୁ ଶୁଣିବା ଆମର କାର୍ଯ୍ୟକ୍ରମ କିଷାନବାଣୀ। ଏହାର ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ରାମକୃଷ୍ଣ ସାହୁ। ଆଜିର ବିଭିନ୍ନ ବିଭାଗରେ ହାଲଚାଲରେ ଶୁଣିବେ କ୍ଷେତ ବଚାଓ ଅଭିଯାନ ଓ ପରେ ବିଷୟବସ୍ତୁ ରହିଛି ରାସାୟନିକ ସାରର ଜମି ଉପରେ କୁପ୍ରଭାବ ଉପରେ ଆଲୋଚନା। ଚାଷୀ ଭାଇଙ୍କ ପାଇଁ ବିଭାଗରେ ଶୁଣିବେ ଆଫେକ୍ସ ଅଫ୍ ଫର୍ଟିଲାଇଜର ଅନ୍ ସଏଲ। ଏ ବିଷୟରେ ସାକ୍ଷାତକାରରେ ରହିଛନ୍ତି ଜଗଦୀଶ ଚୌଧୁରୀ, ଆସ୍କା ଏଗ୍ରିକଲଚରାଲ ଅଫିସର। ଏବଂ ପରେ ପରେ ସଫଳ ଚାଷୀ ବିଭାଗରେ ଶୁଣିବେ ଆଧୁନିକ ପ୍ରଣାଳୀରେ ଧାଡ଼ି ରୁଆ। ସାକ୍ଷାତକାର କରିଛନ୍ତି କୈଳାସ ବିଶୋଇ ଟାଙ୍ଗଣାପଲ୍ଲୀରୁ। ତେବେ ଶୁଣିବା କାର୍ଯ୍ୟକ୍ରମ କିଷାନବାଣୀ।

0: ପଚାଶୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ଭାଇନା ନମସ୍କାର।
2: ନମସ୍କାର ନମସ୍କାର।
1: ହଇ ଭାଇନା, ଏବେ ଦେଖ ଆମ ଭାରତ ସରକାର ସବୁବେଳେ ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି। ହେଲା, ବୋଇଲେ ଦେଖ, ଖରିଫ ଋତୁରେ କରୁଛନ୍ତି, ରବି ଋତୁରେ କରୁଛନ୍ତି, ତାପରେ କେତେ ଦିନ ଥରେ ନୂଆ ନୂଆ ଗୋଟେ ଯୋଜନା ବାହାର କରୁଛନ୍ତି। ସବୁ ଯୋଜନାରେ ଆମମାନଙ୍କ ପାଇଁ ଆଜ୍ଞା ଲାଭ ଥାଉଛି।
2: ସରକାର ତ କୃଷି ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି।
1: ଏବେ ଦେଖୁନ, ଯୋଉ କ୍ଷେତ ବଚା ଅଭିଯାନଟା କଲେ,
2: ସେଟା ତ ଚାଲିଛି। ଆଉ
1: ଚାଲିଛି ବୋଇଲେ
2: ତାରିଖ ପର୍ଯ୍ୟନ୍ତ ଚାଲିବ,
1: ହଁ, ଏକରୁ ଆରମ୍ଭ ହେଲାଣି, ତିରିଶ ପର୍ଯ୍ୟନ୍ତ ଚାଲିବ କ୍ୟାମ୍ପେନିଂଟା।
2: ହେଲେ କେଡ଼େ ଗୋଟେ କଥାଟା ନାହିଁ, କେତେ ପଇସା ଖର୍ଚ୍ଚ ହେଉଛି, ସାଇଣ୍ଟିଷ୍ଟ ମାନେ ଆସୁଛନ୍ତି, ଇଏ କରୁଛନ୍ତି, କେଡ଼େ ଗୋଟେ କଥା। ହେଲେ ମୁଁ କ'ଣ କହୁଥିଲି ହେଲେ, ଏ ପରିପ୍ରେକ୍ଷୀରେ ଆମେ ଗୋଟେ ଆଲୋଚନା କରିବା, ଏ ଯେଉଁ ଆମେ ରାସାୟନିକ ସାର ଯେଉଁ ବ୍ୟବହାର କରୁଛନ୍ତି, ତାର କୁପ୍ରଭାବ କ'ଣ ମାଟି ଉପରେ ପଡ଼ୁଛି, ସେ ଆଜ୍ଞା ଜଣେ କହିଛନ୍ତି, ଏ ଶୁଣିବା, ତାଙ୍କ ନାଁ ହେଉଛି ଜଗଦୀଶ ଚୌଧୁରୀ।
1: ହେଲେ ଆଜ୍ଞା କ'ଣ ଅଛନ୍ତି?
2: ଆଜ୍ଞା ଅଛନ୍ତି କୃଷି ଅଧିକାରୀ ଆସ୍କାରେ ଅଛନ୍ତି, ସେ କ'ଣ କହୁଛନ୍ତି ଟିକେ ଶୁଣିବା।
1: ହଁ
2: ଭାଇ, ଆପଣଙ୍କର ଟିକେ ପରିଚୟଟା ଦେବେ।
3: ମୁଁ ହେଉଛି ଜଗଦୀଶ ଚୌଧୁରୀ।
2: ଆଜ୍ଞା,
3: ମୁଁ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଅଛି ଆମ ଧରାକୁଟ ବ୍ଲକରେ।
2: ହଁ, ଆଜି ଆମେ ଆଲୋଚନା କରିବା ରାସାୟନିକ ସାରର ମାଟି ଉପରେ ତାର କୁପ୍ରଭାବ କ'ଣ କ'ଣ ରହୁଛି। ଆମେ ପ୍ରଥମେ ରାସାୟନିକ ସାରର କୁପ୍ରଭାବ ଆଲୋଚନା କରିବାକୁ ଯିବା ପୂର୍ବରୁ ଆମେ ପ୍ରଥମେ ଆଲୋଚନା କରିବା ମାଟି। ମାଟି ଦେଖନ୍ତୁ, ମାଟିଟା ପ୍ରସ୍ତୁତ ହେବାକୁ ବହୁତ ବର୍ଷ ଲାଗୁଛି, ମାଟିରେ କ'ଣ କ'ଣ ସବୁ ଗୁଣ ଥାଉଛି ସେଥିରେ?
3: ଆଜ୍ଞା, ଆପଣ ଯେମିତି କହିଲେ ମାଟି, ଆମେ ଜାଣିଛନ୍ତି କି ମାଟି କିମ୍ବା ମୂର୍ତ୍ତିକା,
2: ଆଜ୍ଞା,
3: ଯେଉଁଟାକି ଆମେ ମାଟିକୁ ମା ବୋଲି କହୁ,
2: ଆଜ୍ଞା,
3: କ'ଣ ପାଇଁ ଯେମିତି ଗୋଟେ ଛୋଟ ଛୁଆକୁ ଯେମିତି ତା ମା ଛୋଟରୁ ବଡ଼ କରିଥାଏ, ସେଇଭଳିଆ ମାଟି ଗଛକୁ ତାର ଛୋଟରୁ ବିହନରୁ ଆରମ୍ଭ କରି ଗଛ ପର୍ଯ୍ୟନ୍ତ ତାକୁ ବଡ଼ କରିଥାଏ। ବିଭିନ୍ନ ପ୍ରକାରର ତାର ଯେଉଁ ଅଛି, ଆପଣ ଦେଖନ୍ତୁ ଯେମିତି ଅଛି ଆମର ସାର କିମ୍ବା ଅଣୁସାର ଆମେ ପକାଉଛନ୍ତି, ବିଭିନ୍ନ ପ୍ରକାର ନ୍ୟୁଟ୍ରିଏଣ୍ଟସ ଯେଉଁଗୁଡ଼ାକ ମାଟି ଯେମିତି ଗୋଟେ ଛୋଟ ପିଲାକୁ ଦରକାର, ସେମିତି ମାଟି ତାକୁ ଯୋଗାଇଥାଏ। ର ଆଉ ଯେଉଁ ମାଟି ଭିତରେ ଯାହା ରାଇଜୋସ୍ପିୟର, ସଏଲ ରାଇଜୋସ୍ପିୟର ଯେଉଁଟା ଆମେ କହୁଛୁ ଇଂରାଜୀରେ, ତାକୁ ଯଦି ଆମେ ସିମ୍ପ୍ଲିଫାଏ କରି ମୁଁ ଓଡ଼ିଆରେ କହିବି, ଯେଉଁ ଆମେ ଆପଣ ଦେଖିଥିବେ କି ମାଟି ଆପଣଙ୍କର ଯେତେବେଳେ ଗୋଟେ

0: ଆମେ ଜିଙ୍କ ଯଦି ଦେଖିବା, କପର ଦେଖିବା, ବୋରନ ଦେଖିବା, ମୋଲିବ୍ଡେନମ୍ ଦେଖିବା, ସବୁ ମାଟି ଭିତରେ ଅଛି।
1: ଏବେ ଯେଉଁ ଦେଖୁଛନ୍ତି ଆମର ଯେଉଁ ବିଭିନ୍ନ ପ୍ରକାର ଅନୁସାର ଅଛି, ଆକ୍ଚୁଆଲି ଅନୁସାର ଗୁଡ଼ାକର କାମ କ'ଣ?
0: ଦେଖନ୍ତୁ, ଯେମିତି ଆମର ସାର ଅନୁସାର ଦୁଇ ଭାବରେ
1: ବିଭକ୍ତ
0: ଅଛନ୍ତି। ଯେମିତି ସାର ହେଉଛନ୍ତି ମୁଖ୍ୟ ଅନୁସାର, ଯେମିତି ଆମେ ଭାତ ଡାଲି ଖାଉଛନ୍ତି, ଯେମିତି ଭାତ ଡାଲି ସହିତ ତରକାରୀ ଦରକାର ଅଛି, ପାମ୍ପଡ଼ ଦରକାର ଅଛି, ବିନା ତରକାରୀରେ ହବନି। ହେଲେ ଭାତ ଡାଲି ଯେମିତି ମୁଖ୍ୟ ଆହାର, ସ୍ୱଳ୍ପ ଆହାରରେ ଆମେ ନେଉଛୁ, ସେମିତି ହିଁ ମାଟିକୁ ଯେଉଁ ଜିନିଷଟା କମ୍ ଆକାର ଦରକାର ବାକି ଦରକାର ଅଛି, ସେଇଟା ହେଉଛି ଆମର ଅନୁସାର। ଅନୁସାରଟା ଆମର ଗୋଟେ ଅଛି କି ଆମେ 1000 PPM କିମ୍ବା 100 PPMରୁ ଯଦି ଆମର କମ୍ ରହିଲା, ହେଲେ ସେଟା ଗଛ ଭିତରେ ବିଭିନ୍ନ ପ୍ରକାର ସିମ୍ପଟମ୍ ଦେଖାଏ। ଯେମିତି ନାଇଟ୍ରୋଜେନ୍ କମ୍ ରହିଲା ଆମର ଗଛ ହଳଦିଆ ପଡ଼େ, ଫସ୍ଫରସ୍ କମ୍ ରହିଲା ଆମର ଚେରର ଯେଉଁ ଗ୍ରୋଥ୍ଟା ଅଛି ସେଟା କମ୍ ହୁଏ, ତା ଫଳରେ ଯାହା ଯେମିତି ନ୍ୟୁଟ୍ରିଏଣ୍ଟ ଅପଟେକ୍ଟା କମ୍ ହୁଏ, କ'ଣ ହୁଏ ଗଛକୁ ସେଇଭଳିଆ ମାତ୍ରାରେ ଆମେ ଦେଖିପାରୁନୁ ଗଛର ଗ୍ରୋଥ୍। ସେଟା ଫସ୍ଫରସ୍ ପୋଟାସ୍ ଯୋଗୁଁ କ'ଣ ହୁଏ, ଆପଣ ଦେଖନ୍ତୁ ପୋଟାସ୍ର କାମ ହେଉଛି ଗଛରେ ଆପଣ ଯାହା ବି ଦେଖୁଛନ୍ତି ନ୍ୟୁଟ୍ରିଏଣ୍ଟ ଆଉ ଯେଉଁ ଡିଜିଜ୍ ରହୁଛି, ଡିଜିଜ୍ ରେଜିଷ୍ଟାଣ୍ଟ ପାୱାରଟା ବଢ଼େଇବ। ଯେମିତି ଆମେ ଭିଟାମିନ୍ ଖାଉଛନ୍ତି, ମେଡ଼ିସିନ୍ ଖାଉଛନ୍ତି, ସେଭଳିଆ ଡିଜିଜ୍ ରେଜିଷ୍ଟାଣ୍ଟ ପାୱାରଟା ବଢ଼ାଏ, ସେମିତି ଏଇଟା ହେଉଛି ସାର। ଅଣୁସାର ଭିତରେ ଦେଖନ୍ତୁ ଆମେ ଜିଙ୍କ ଆପ୍ଲାଏ କରୁଛୁ, କପର ଆପ୍ଲାଏ କରୁଛୁ, ବିଭିନ୍ନ ପ୍ରକାର ଜିଙ୍କ ଆମେ ଧାନରେ ଦେଉଛୁ। କ'ଣ ପାଇଁ ଜିଙ୍କର କାମ ହେଉଛି ଗଛର ଯେଉଁ ଗ୍ରେନ୍ର କ୍ୱାଲିଟିଟା ଆଉ ଭଲ କରି ରଖିବ। ଆଉ ଯେମିତି ଅନ୍ୟ ଅନୁସାର ବୋରନ, ବୋରନର କାମ ହେଉଛି ଯେଉଁ ଫୁଲ ଯେଉଁ ଧରୁଛି ଝଡ଼ିଯାଉଛି, ସେ ଫୁଲକୁ ଝଡ଼ିବା ପାଇଁ ଦେବନି। ଏମିତି ବିଭିନ୍ନ ପ୍ରକାର ଅନୁସାର ବି ମାଟି ଭିତରେ ରହୁଛି, ଯେ ସେ ଯେହେତୁ କମ୍ ପରିମାଣରେ ରହୁଛି ଆମେ ତାକୁ କହୁ କି ଅନୁସାର କହୁ।
1: ଆଚ୍ଛା, ଏବେ ଆମେ ଆଲୋଚନା କରିବା ଯେଉଁ ରାସାୟନିକ ସାର ବିଷୟରେ। ରାସାୟନିକ ସାର ମାନେ ଆମେ କ'ଣ ବୁଝିବା?
0: ଶୁଣନ୍ତୁ, ସାର ରାସାୟନିକ ସାର, ରାସାୟନିକ ମାନେ ଯଦି ଆମେ ତାକୁ ଦୁଇଟା ରାସାୟନିକ ସାର ଭିତରେ ବିଭକ୍ତ କରିଦେବା, ରାସାୟନିକ ହେଲା କେମିକାଲ, ସାର ହେଲା ଫର୍ଟିଲାଇଜର। ହେଲେ କେମିକାଲ ଫର୍ଟିଲାଇଜର ମାନେ ଆମେ କେମିକାଲ ଯେଉଁଟା ବାହାରୁ ଆଣିକି ମାଟି ପ୍ରୟୋଗ କରୁଛନ୍ତି, ଯେହେତୁ ଆମେ ସିମ୍ପଟମ୍ ଦେଖୁଛନ୍ତି କି ଯାହା ବି ଆମେ ଭାବୁଛନ୍ତି କି ନାଇଁ ଆମେ ଏଇ ଶସ୍ୟଟା ଲଗେଇଛନ୍ତି, ଆମର ସେତିକି ମାତ୍ରାରେ ଯଦି ମାଟିରେ ସାର ନାହିଁ, ହେଲେ ଆମେ ସେ ବାହାରୁ ଆଣି ଯେଉଁଟା କେମିକାଲ ୱେରେ ବନାଯାଏ, ଯେମିତି ଆମର ଆପଣ ଦେଖୁଥିବେ ୟୁରିଆ ଅଛି, DAP ଅଛି, ପୋଟାସ୍ K2 ଅଛି, ଯେଉଁଟା ଆମେ MOP କହୁ ସେଇଟା ଅଛି, ଗ୍ରୋମର ଅଛି 20-20-0, 20-20-13 ବି ଅଛି, ମିକ୍ସ ଫର୍ଟିଲାଇଜର ବି ବିଭିନ୍ନ ପ୍ରକାର ନାଁ ବିଭିନ୍ନ ପ୍ରକାର ମାର୍କେଟରେ ଆସୁଛନ୍ତି। ହେଲେ ସେଇଟାକୁ ଯେଉଁ ଆମେ ବାହାରୁ ଆଣି ଆପ୍ଲାଏ କରୁ ସେଇଟାକୁ ଆମେ କେମିକାଲ ଫର୍ଟିଲାଇଜର କହୁ।
1: ଆଚ୍ଛା, ଦେଖନ୍ତୁ ଆଗ ଆମର ଜେଜେବାପାଙ୍କ ଅମଳରେ ସେତେବେଳେ ଏତେ ରାସାୟନିକ ସାର ବ୍ୟବହାର ହେଉନଥିଲା, ସେମାନେ ପ୍ରାୟ ଜାଣିନଥିଲେ, ସେତେବେଳେ ବି ଫସଲ ହେଉଥିଲା।
0: ଆଜ୍ଞା,
1: ଆମେ କ'ଣ ରାସାୟନିକ ସାର ବ୍ୟବହାର ନ କଲେ ବର୍ତ୍ତମାନ ଯୁଗରେ ଫସଲ ହେଇପାରିବନି?
0: ଶୁଣନ୍ତୁ, ଏଇଟା ଗୋଟେ ଭଲ ଇଣ୍ଟରେଷ୍ଟିଂ
1: ପ୍ରଶ୍ନଟା,
0: ଏଇଟା ମୁଁ ଉତ୍ତର ଦେଉଛି। ଦେଖନ୍ତୁ, ଯେତେବେଳେ ଆମର ଜେଜେବାପା ଥିଲେ କିମ୍ବା ତା ପୂର୍ବର, ଆମେ 60-70 ବର୍ଷ ପୂର୍ବରୁ ଆମେ ପଳେଇବା, ହେଲେ ସେଇ ଟାଇମ୍ରେ କ'ଣ ହେଇଥିଲା ନା ଆମର ମାଟିରେ ମାନେ ଭଲ ମାଟିଟା ଭଲ ଥିଲା। ଆମେ ଯଦି ହାତରେ ଯଦି ମୁଠାଏ ମାଟି ଆଣୁଥିଲେ, ରେଣ୍ଡମ୍ଲି କେଉଁଠୁ ବି ଆଣୁଥିଲେ କ୍ଷେତରୁ, ହେଲେ ଆମେ ଦେଖୁଥିଲେ ବି ସେଥିରେ 8-10 ଜିଆ ଥିଲେ।
1: ଆଜ୍ଞା,
0: ଆଜିର ଡେଟ୍ରେ ଆପଣ ଦେଖନ୍ତୁ ଯେଉଁଠି ବି ଆପଣ ମାଟି ଉଠେଇବେ, ମାନେ ଆମେ ମାଟି ଆଣୁଛୁ ଯେଉଁଠୁ ବି, ଆମର

0: ଇଣ୍ଡିଆ ପାଇଁ ଆଉ ଏବେ କ'ଣ ଚାଷଟା ଗୋଟେ କମର୍ସିଆଲ ୱେରେ ଗଲାନି, ଆଉ ପପୁଲେସନ୍ ଯେଉଁଭଳିଆ ଇନକ୍ରିଜ୍ ହେଉଛି, ଆମର ଯେମିତି ଜନସଂଖ୍ୟା ବୃଦ୍ଧି ହେଉଛି, ସେଇଭଳିଆ ସରକାର ବି ଚାହୁଁଛନ୍ତି, ଆଉ ଆମେ ବି ଯଦି କମର୍ସିଆଲ ୱେର ପ୍ରଡକ୍ସନ୍ ନ କରିବା ଆଉ ସେଇଭଳିଆ ଲାଭ ନାହିଁ,
1: ଲାଭ ହେବନି।
0: ହଁ, ଆଗରୁ ସର୍ଭିସ୍ ସେକ୍ଟର ଆପଣଙ୍କର ନଥିଲା, ଅନ୍ୟ ସେକ୍ଟର ଗୁଡ଼ା ନଥିଲା, ସେଥିପାଇଁ ଲୋକ ଏଗ୍ରିକଲଚର ସେକ୍ଟର ହେଉଛି, ଆପଣ ଯଦି ଡାଟା ବାହାର କରିବେ 50% 60% GDPକୁ କଣ୍ଟ୍ରିବ୍ୟୁଟ୍ କରୁଥିଲା, ଆଜି ଏଗ୍ରିକଲଚର ସେକ୍ଟରର GDP କଣ୍ଟ୍ରିବ୍ୟୁସନ୍ ହେଉଛି 20%, ଦେଟ୍ ଟୁ ଏକ୍ସପୋର୍ଟ ହେଉଛି ଆମର 11-12% କି 13%। ହେଲେ ଯଦି ଆମେ ଏବର ମାନେ ଟ୍ରେଣ୍ଡକୁ ଦେଖିବା କିମ୍ବା ଏବର ଚାଷ ପଦ୍ଧତିକୁ ଦେଖିବା, ବିଭିନ୍ନ ପ୍ରକାର କଣ୍ଟ୍ରିଜ୍ରେ ବି ଆମେ ଦେଖୁଛୁ କମର୍ସିଆଲ ହେଲାନି। ବାକି କ'ଣ ହେଉଛି ନା, ଯଦି ଆମେ ସାର ଉପଯୋଗ କରୁଛନ୍ତି ଆମେ ତାକୁ ବାଲାନ୍ସଡ୍ ୱେରେ କରୁନାହାନ୍ତି। ଆମେ ଧରନ୍ତୁ ଆମେ ଆମର ବିଲକୁ ଦରକାର ଅଛି 40 କିଲୋ ୟୁରିଆ, ଆମେ କ'ଣ କରୁଛନ୍ତି 2 ବ୍ୟାଗ୍ ଆଣି ପକାଇ ଦେଉଛନ୍ତି। ହେଲେ କ'ଣ ହେଉଛି, ଧୀରେ ଧୀରେ ମାଟି ଖରାପ ହେଇଯାଉଛି, ହେଲେ ମାଟିରେ ଆଉ ସେମିତି କିଛି ମାନେ
1: ଗୁଣ ରହୁନି।
0: ହଁ, ଗୁଣ ରହୁନି କି ସେ ଗଛକୁ ସପୋର୍ଟ କରିପାରିବ।
1: ଆଚ୍ଛା ଦେଖନ୍ତୁ, ଆଗ ସେ ମାଟି ଥିଲା, ବର୍ତ୍ତମାନ ବି ସେ ମାଟି ଅଛି। ଆପଣ ଯେଉଁ କହିଲେ ଯେଉଁ କେଞ୍ଚୁଆ ରହୁନି, ଜିଆ ଯେଉଁ ରହୁନି, ନ ରହିବାର କାରଣ କ'ଣ ସେଇଟା ବର୍ତ୍ତମାନ?
0: ଦେଖନ୍ତୁ, ଆମେ ଯେତେବେଳେ ହରିତ କ୍ରାନ୍ତି ଆସିଲା,
1: ଆଜ୍ଞା,
0: 1966ରେ ଆସିଲା, ତା ପୂର୍ବରୁ ଲୋକ ମାନେ ଏମିତି କଣ୍ଡିସନ ଥିଲା କି ଆମର ଯେଉଁଟାକ ଧାନ କିମ୍ବା ଗହମ ଆମେରିକା ସିପ୍ରେ ଫୋପାଡ଼ି ଦେଉଥିଲା, ସେଗୁଡ଼ା ଇଣ୍ଡିଆ ଇମ୍ପୋର୍ଟ କରି ଆଣୁଥିଲା। ଏଇଟା ଶୁଣିଥିବେ, ବହୁତ ନ୍ୟୁଜ୍ ପେପରରେ ବି
1: ଆମେରିକା ଅଷ୍ଟ୍ରେଲିଆରୁ ବି
0: ଅଷ୍ଟ୍ରେଲିଆ ବି ଆସୁଥିଲା। ହଁ, ମାନେ ଗୋଟେ ଟାଇମ୍ ଥିଲା ଯେତେବେଳେ ଆମେ ବାହାର ଦେଶରୁ ଆଣୁଥିଲୁ ଆମ ଲୋକଙ୍କୁ ଖାଇବାକୁ ଦେବା ପାଇଁ। ବାକି ଏବେ ସିଚୁଏସନ୍ ଏଇଆ କି ପୁରା ଦେଶ ଆମ ଉପରେ ଡିପେଣ୍ଡେଣ୍ଟ ଅଛି,
1: ଆମେ ଏକ୍ସପୋର୍ଟ ବି କରୁଛୁ,
0: ଏକ୍ସପୋର୍ଟ କରୁଛି। ଆମ ରାଜ୍ୟର ଯଦି କଣ୍ଡିସନ ଦେଖିବା, ଆମେ ଛତିଶଗଡ଼ ହଉ, ଝାଡ଼ଖଣ୍ଡ ହଉ, ଏମିତି କିଛି
1: ବିହାର
0: ହଉ, ଆମେ ଏକ୍ସପୋର୍ଟ କରୁଛୁ। ହେଲେ ଆମେ ଏବେ ସେଲ୍ଫ ସଫିସିଏଣ୍ଟ ହେଇଗଲେନି, ସେଇଟା ସତ କଥା, ଠିକ କଥା। ବାକି ଜିନିଷ ହେଉଛି କି ଆମେ ଯେଉଁ ଜିନିଷରେ ମାନେ ଏବେ କ'ଣ ହେଉଛି, ମାଟି ଭିତରେ ଯେଉଁ କେଚୁଆ ଯେଉଁ ଥିଲା ସିଏ ତ ଗୋଟେ ଜୀବଟା, ଆହୁରି ବିଭିନ୍ନ ପ୍ରକାର ଅଣୁଜୀବ ବି ଅଛନ୍ତି ଆମର, ଯେମିତି ରାଜ୍ୟକ୍ଟୋନିଆ କହିବେ କିମ୍ବା ଟ୍ରାଇକୋଡ଼ମା କହିବେ, ସିଏ ସବୁ ଧୀରେ ଧୀରେ କେମିକାଲ ଜିନିଷ କ'ଣ, ଆପଣ ସାର ଯଦି ହାତରେ ଲାଗିବ କିଛି ସମୟ କ'ଣ ହେଉଛି, ହାତଟା ମାନେ ଇରିଟେସନ୍ ହେଉଛି। ହଁ, ସେ ଭଳିଆ ସେ ଜୀବକୁ ଯେତେବେଳେ ଏକ୍ସେସିଭ୍ ଆମେ ୟୁଜ୍ କରି ଚାଲିଲୁ ଫର୍ଟିଲାଇଜର, ତା'ପରେ ଯେଉଁ ଗ୍ରୀନ୍ ରେଭଲ୍ୟୁସନ୍ ହେଲା, ସରକାର କହିଲେ କି ଆପଣ ସାର ପକାନ୍ତୁ, ଇଏ କରନ୍ତୁ, ବାଲାନ୍ସଡ୍ ୱେ କରନ୍ତୁ। ହେଲେ ଯେତେବେଳେ ଉତ୍ପାଦନ ବଢି ବଢି ଚାଲିଲା, ଲୋକଙ୍କର ଗୋଟେ ସେଇଟା ଅଭ୍ୟାସ ପରିଣତ ହେଇଗଲା, ଲୋକ ଏବେ କ'ଣ କରୁଛନ୍ତି, ଧାନ ଚାଷ କରୁଛନ୍ତି, ରୁଆ ହେଲା ମାନେ ଆମର ତାର ପରେ ମାସେ ପରେ ଆମେ ସାର ପକାଇବା, କେତେ ପକାଇବା କ'ଣ ପକାଇବା ତାର ଆମେ ଜାଣୁନାହାନ୍ତି, 2 ବ୍ୟାଗ୍ ଆଣୁଛନ୍ତି, କିଏ 2 ବ୍ୟାଗ୍ ପକାଇଲା, କିଏ 1.5 ବ୍ୟାଗ୍ ପକାଇଲା, ମାନେ ଏଇଟା ଗୋଟେ ଗୋଟେ ପ୍ରାକ୍ଟିସ୍, ଆମର ଗୋଟେ ପ୍ରାକ୍ଟିସ୍ ହେଇଯାଇଛି। ଆଉ ଯେହେତୁ ସେ ପ୍ରାକ୍ଟିସ୍କୁ ଆମେ ଯଦି ଟିକେ ଦେଖିବା କି ଆମେ ଯେଉଁଟା କରୁଛନ୍ତି ଠିକ୍ କି, କ'ଣ ପାଇଁ ଏକ୍ସେସ୍ ଖାଇଲେ ବି ତା'ର କିଛି ଇଏ ନାହିଁ, ହେଲେ ଯେଉଁଟା ଏକ୍ସେସ୍ ଫର୍ଟିଲାଇଜର୍ ରହୁଛି ମାଟିରେ ସେଇଟା ଯାଉଛି ବାଡ଼େ, ସେଇଟା ସବୁ ଯେଉଁ ଜିଆ ରହିଲା, ଅଣୁଜୀବ ରହିଲେ, ସିଏ ସବୁ ସେ ଭିତରେ ଧୀରେ ଧୀରେ ଧୀରେ ଧୀରେ ଲୁପ୍ତ ହେଇଗଲାନି।
1: ଆଚ୍ଛା, ଆକ୍ଚୁଆଲି ଯେଉଁ ଜିଆ ଗୁଡ଼ାକ ଯେଉଁ ରହୁଛନ୍ତି ମାର୍କେଟରେ, ତାଙ୍କର କ'ଣ ପ୍ରକୃତରେ କାମ କ'ଣ ଥିଲା?
0: ଶୁଣନ୍ତୁ, ଜିଆକୁ ଆମେ କହୁଛନ୍ତି ଫାର୍ମର୍ସ ଫ୍ରେଣ୍ଡ, ତାଙ୍କର ଗୋଟେ ନାଁ ଥିଲା, ଆମେ ଛୋଟବେଳେ ପଢ଼ୁଥିଲୁ 4th-5th କ୍ଲାସ୍ରେ, ଫାର୍ମର୍ସ ଫ୍ରେଣ୍ଡ ଡ୍ୟାସ୍ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ, ତାକୁ କୃଷକର ସାଥୀ ଜିଆ। କ'ଣ ପାଇଁ କୃଷକ ସାଥୀ କୁହାଯାଏ, କ'ଣ ପାଇଁ ନା ଆର୍ଥୱର୍ମ ଯେଉଁ ଜିଆର ତା'ର

0: ଧାରଣ କ୍ଷମତା, ପାଣି ଧାରଣ କ୍ଷମତା, ଆଉ ଯେଉଁଟା ଆମର ପୋରୋସିଟି, ଯେଉଁଟା ସଏଲର ପୋରୋସିଟି, ଯେଉଁଟା ଆମେ କହୁଛୁ କି ଏୟାରଟା, ଯେଉଁଟା ଆମର ନିଶ୍ୱାସ ପ୍ରଶ୍ୱାସ ପାଇଁ ଯେଉଁଟା ଅଛି, ମାନେ ସଏଲଟା ବି ଯଦି ସେ ଭିତରେ ମାଇକ୍ରୋବ ରହିଲେ ସିଏ ବି ଗୋଟେ ଜୀବ, ମାଇକ୍ରୋବ ମାନଙ୍କୁ ବି ନିଶ୍ୱାସ ପ୍ରଶ୍ୱାସ କରିବା ପାଇଁ ଆମେ ଯେମିତି ନିଶ୍ୱାସ ପ୍ରଶ୍ୱାସ ନେଉଛୁ, କେତେ ଭଲ ଭଲ ମାଇକ୍ରୋବ ବି ଆମର ଭିତରେ ଅଛନ୍ତି।
1: ଆଜ୍ଞା,
0: ଯେମିତି ଆପଣ ଜାଣିଥିବେ ଏଜୋଟୋବେକ୍ଟର ଅଛି, ଏଜୋସ୍ପିରିଲମ, ରାଇଜୋବିୟମ, ବହୁତ ଫେମସ ମାଇକ୍ରୋବ ଯେଉଁଟା, ହେଲେ ସେମାନେ କ'ଣ କରନ୍ତି, ନାଇଟ୍ରୋଜେନ୍ ଫିକ୍ସେସନ୍ କରନ୍ତି।
1: ଆଚ୍ଛା,
0: ହେଲେ ନାଇଟ୍ରୋଜେନ୍ ଫିକ୍ସେସନ୍ କରିଲେ ସାର ଆମେ କ'ଣ ପାଇଁ ଦେଉଛେ, ଆମର ଯବକ୍ଷାରଜାନ ନାହିଁ, ବିଲରେ ଭାବୁଛନ୍ତି ଦେଉଛନ୍ତି, ହେଲେ ସେଇ କାମଟା ସେମାନେ ବି କରୁଛନ୍ତି। ହେଲେ ତାଙ୍କୁ ବଞ୍ଚିବା ପାଇଁ ହେଲେ ଆମେ ଯେଉଁ ସାର ପକାଇ ପକାଇ ଯେଉଁ ଆମର ମାଟିକୁ ଯେଉଁ ହାର୍ଡ଼ କରିଦେଲେନି, ଆଉ ସେ କମ୍ପାଉଣ୍ଡ ଗୁଡ଼ାକ ଆଉ ନାହିଁ, ଯେଉଁ ହ୍ୟୁମସ୍ ଇଏ ହେଲେ ସେ କ'ଣ ମାଟିକୁ ଫୁସ୍ଫୁସ୍ ରଖିବ, ତା ପାଣି ଧାରଣ କ୍ଷମତା ବି ବଢ଼େଇବ, ଆଉ ଯେଉଁ ସଏଲ ହେଲ୍ଥ, ମାଟିର ଯେଉଁ ମୃତ୍ତିକାର ହେଲ୍ଥଟା ବି ଭଲ ହିଁ ରହିବ, ଆମେ ଚାଷ କଲେ ବି ଭଲ ଚାଷ
1: ଭଲ ରହିବ। ହଉ, ଯା ହଉ, ଆପଣ ଅଳ୍ପ ସମୟ ମଧ୍ୟରେ ଆମର ଚାଷୀ ଭାଇମାନଙ୍କ ପାଇଁ ବହୁତ ମୂଲ୍ୟବାନ ଉପଯୋଗୀ କଥା କହିଲେ, ସେଥିପାଇଁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ
2: ଯେ ଭାଇନା ଆଜ୍ଞା ତ ବଢ଼ିଆ କଥା କହିଲେ, ବୋଲେ ମାଟି ଉପରେ ରାସାୟନିକ ସାର ପ୍ରୟୋଗ କଲେ କ'ଣ କ'ଣ ମାଟିର ନଷ୍ଟ ହେଉଛି, ଆଉ ନା ମାନେ ରାସାୟନିକ ସାରଟା ଯେଉଁ ପ୍ରୟୋଗ କରିବା ଆମେ, ସେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଆମର ସ୍ୱାସ୍ଥ୍ୟର ମଧ୍ୟ କ'ଣ ନଷ୍ଟ ହେଉଛି, ଦୁଇଟା ଯାହା କଥା ବୁଝେଇ କହିଦେଲେ। ଆଉ
1: ହେଲେ ଗୋଟେ ସଫଳ ଚାଷୀ କୈଳାସ ବିଷୟ ଟାଙ୍ଗଣା ପଡ଼ି ତାଙ୍କ ସହିତ ମୁଁ କଥାବାର୍ତ୍ତା ହେଇଥିଲି, ସେ କହୁଛନ୍ତି କ'ଣ ଆଧୁନିକ ପ୍ରଣାଳୀରେ ଧାଡ଼ି ରୁଆ କେମିତି କରିପାରିବା, ସେ କହୁଛନ୍ତି ଟିକେ ଶୁଣିବା।
3: ଭାଇ ତମ ନାଁଟା କ'ଣ?
4: କୈଳାସ ବିଷୟ।
3: ଏଇଟା କେଉଁ ଗାଁଟା?
4: ଟାଙ୍ଗଣା ପଡ଼ି ଆଜ୍ଞା।
3: ଆଚ୍ଛା, ତମେ କ'ଣ କ'ଣ ସବୁ ଫସଲ ଚାଷ କରୁଛ?
4: ଆଜ୍ଞା, ଧାନ ଖନ୍ଦ କରୁଛୁ, ମୁଗ ଖନ୍ଦ କରୁଛୁ, ରାଶି ଖନ୍ଦ ପାଣିର ସୁବିଧା ଥିଲେ କରିପାରୁଛୁ, ନଥିଲେ ପକେଇଲେ ନଷ୍ଟ କରି ପକେଇ ପାରୁନୁ, ତା ତାର ତଳି ତ ପକାଉଛୁ। ଏବେ ବର୍ଷା ହେଲା ପ୍ରବଳ, ଥରେ ଚାଷ କଲୁ, ଆଉ ଥରେ ବର୍ଷା ହେଲା ଆଉ ଥରେ ତସିଲୁ, ଆଉ ଥରେ ଏବେ ତସିବେ ତ ବର୍ଷା ହେଇଛି, ତା ତାର ତଳି ପକେଇଲା ବେଳୁ ଫେରେ ଦୁଇ ଗୋଡ଼ ଚାଷ ଚିକଣ କରୁଛୁ, ବୋଇ ଫୋଇ ଦେଉଛୁ, ତା ତାର କମଣା ଯେମିତି ପକେଇବାଟା ସେମିତି ପକେଇକିରି।
3: ଆଚ୍ଛା, ତଳି ପକେଇବା ପୂର୍ବରୁ ତମେ କିଛି ଖତ ଫତ ପକାଉଛ କି?
4: ଖତ ଆଗରୁ ଆଜ୍ଞା ପକେଇକିରି ମାଟିରେ ମିଶେଇକିରି ଚାଷ କରି ରଖିଥାଉଛୁ।
3: କେତେ ଦିନ ଆଗରୁ ତଳି ଘରଟା ପ୍ରସ୍ତୁତ କରୁଛ?
4: ଏବେ ତ ବର୍ଷା ହେଲା, ଏବେ ତିନି ଥର ତସିଲାଣି, 15 ଦିନ ଭିତରେ ଦୁଇ ଥର ତସିଲା, ଆଉ ଥର ମାଟିଟାର ତସା ହେଲା, ତିନି ଥର ତସିବା ବେଳେ ଖତ ମିଶେଇକିରି ଆଉ ଥରେ ଚାଷ କରି ଛାଡ଼ିଛୁ।
3: ଆଚ୍ଛା, ତମେ ଯେଉଁ ଖତ ଯେଉଁ ମିଶେଇକିରି ଏବେ ଯେଉଁ ଚାଷଫାଷ ଯେଉଁ କରୁଛ, ମାଟି ଇଏ କଲା ପରେ ଆଜ୍ଞା କହିଛନ୍ତି ଯେଉଁ ଇଏ ମାଟି ପରୀକ୍ଷା କରିବାର, ମାଟି ପରୀକ୍ଷା କରିବାର କେବେ ଜାଣିଛ?
4: ଆଜ୍ଞା, ମାଟି ପରୀକ୍ଷା କରି ଥରେ ନେଇଥିଲେ।
3: କେମିତି ନେଇଥିଲ ତମେ, କେମିତି ଦେଇଥିଲ?
4: ପୁରା ଖୋଳିକିରି ଗୋଟେ ଦୀପ ଗୋଟେ ମୁଠଣେ ଖାଲ କରିକିରି ତଳୁ କାଢିକିରି ଦିଆହେଇଥିଲା ଆଜ୍ଞା।
3: ତଳୁ କାଢିକିରି ଗୋଟେ ଜାଗାରେ ଦେଇଥିଲ ନା?
4: ଗୋଟେ ଜାଗାରେ ଆଜ୍ଞା,
3: ଗୋଟେ ଜାଗାରୁ ଖାଲି ମୁଠା କାଢି ଦେଇଥିଲେ,
4: ଗୋଟେ 2.5 କେଜି ଖଣ୍ଡା ହବ।
3: ଆଚ୍ଛା, ସେମିତି ମାଟି ପରୀକ୍ଷା କରିବାର ସେଇଟା ପ୍ରୋସେସ ନାହିଁ, ତାର ଅନ୍ୟ ପ୍ରୋସେସ ଅଛି। କେତେବେଳେ ତମର ଆମର କୃଷି ଅଧିକାରୀ ମାନଙ୍କୁ ପଚାରିଲେ ସେ ମାଟି ପରୀକ୍ଷା କରିବା କଥା ତମକୁ କହିଦେବେ। ଆଚ୍ଛା, ତମେ ଧାଡ଼ି ଧାନ ରୁଆର ଜାଣିଛ?
4: ଆଜ୍ଞା, ଆଗେ ଦୌଡ଼ି ଧରିକିରି ଚାଖଣ୍ଡେ ଏକାନି ଚାଖଣ୍ଡେ ସେକାଣ୍ଡେ ଚାଖଣ୍ଡେ ଛାଡ଼ିକିରି ରୁଆ ହେଲା, ଗୋଟେ ଭୂମି 5 ଜଣ ଆର ବର୍ଷ 5 ଜଣ ରୁଆ ହେଲା। ମୂଲିଆ ମାନେ ସେଠୁ ଆମେ ଇଆଡ଼େ ଯିବୁ ସିଆଡ଼େ ଯିବୁ, ତମେ ବିଚାର କରୁଛ ଏତା କରୁଛ ବୋଇଲେ ଆମେ କହିଥିବୁ ଗୋଟେ ଗୋଟେ ପରମେଶ୍ୱର ରୁଆକୁ, ତାଙ୍କେ କ'ଣ କରି ଆମେ ଖଳି ପକେଇ ଫାରିଥିବୁ, ତାଙ୍କେ ଗୋଟେ ପ୍ରକାର ରୋଇକିରି ପଳେଇଥିବି। ହଁ, ଏମିତି ସବୁ କହିଲେ ହେଲେକିରି, ଆଉ ଏ ବର୍ଷ ରୋଇଥିଲୁ ଗୋଟେ 5 ଜଣ ଖଣ୍ଡେ
3: ରୋଇଥିଲୁ। ହଁ, କ'ଣ ପଇସା ମିଳିଥିଲା ନା ସରକାର?
4: ହଁ ଆଜ୍ଞା, ଗୋଟେ ମିଳିଥିଲା।
3: କେତେ ଟଙ୍କା ଲେଖେ ଦେଇଥିଲେ?
4: ଗୋଟେ 750 ହେଇଥିଲା।
3: 750 ଟଙ୍କା
4: ମିଳିଥିଲା, ଗୋଟେ ଚେକ୍ଟା
3: 750 ଟଙ୍କା ଗୋଟେ ଚେକ୍ ମିଳିଲା। ହେଲେ ସେଇଟା ଧାଡ଼ି ଧାନ ରୁଆରେ ଯେଉଁ କରିଥିଲ ତମେ,
4: ଆଜ୍ଞା,
3: ସେଇଟା ତମେ ଲାଭ ହେଉଛି ଜାଣିଲ?
4: ଲାଭ ହେଲେ ଏ ବର୍ଷ କ'ଣ ହେଲା ଆଜ୍ଞା, ଆ ବର୍ଷ ତ ବାତ୍ୟା ହେଇଗଲା, ଯେଉଁପଟେ ଗାଈ ଗୋରୁ ଆଣି ତମେ ମେଣ୍ଢା ଛେଳି ଚରିକି ଚକୁଡ଼ା ଦଳା ପଡ଼ିକିରି ନଷ୍ଟ ହେଇଗଲା, ଆଉ

0: ମୂଲ୍ୟ ପିଜା ନାହିଁ, ଯେଉଁ ମୋର କୁଲି ମୂଲ୍ୟ ଯାଇଥିବେ ଅନ୍ୟ ମୂଲ୍ୟ ଚେଞ୍ଜ ହେଇଯାଇଥିବେ, ତା ବାଦ ନା ସେ ମଧ୍ୟ ଦୁଇ ଲୋକ ମଧ୍ୟରେ ଜଣିଯିବ, ଦୁଇ ଲୋକ ମଧ୍ୟରେ ଜଣିଯିବ ବୋଲେ ସିଏ ଜଣେ ସିଏ ତାଙ୍କର ପରିବର୍ତ୍ତନ ଜାଣିନଥିବ, ଆଉ ସେ ଜଣେ ବିଜାର ହେଇଥିବେ, କାଲିକି ଆଉ ଜଣେ ଡାକିଥିବ, ତାଙ୍କର ଆଠ ଲୋକ ପଳେଇଥିବେ, ଆଉ ଚାରି ଲୋକ ଥିବ, ସେ ଯୋଉ ଟିକେ ବିଜାର ହେଉଛି।
1: ଆଚ୍ଛା, ତମର ସାଙ୍ଗସାଥି ଗାଁରେ ଯୋଉ ଚାଷୀମାନେ ଯୋଉ ଅଛନ୍ତି ତାଙ୍କୁ କହିକିରି ବି ଧାନ ଟିକେ ଧାଡ଼ିରେ ରହିଲେ ହେନ୍ତା ନା?
0: କୁହା ହଉଛି ହଁ, କୋଉଠି କିଏ ହେଉଛି କ'ଣ, ତୁ ଏକ ବଡ଼ ପାରିବାରଟା, ତୁ ଜଣେ ଜାଣିବାଟା, ଏମିତି ସବୁ କହିକିରି ଟିକେ ପରିବର୍ତ୍ତନ ଆଉ ଚେଞ୍ଜ କରିଦେଉଛନ୍ତି।
1: ଏଇଟା ତ ଗଲା ଧାଡ଼ି ଧାନ ରୁଆ କଥା, ତମେ ଯେତେବେଳେ ଧାନଟା ତଳି ହେଇଯାଉଛି
0: ଆଜ୍ଞା,
1: କେତେ ଦିନ ପରେ ତଳି ହେଉଛି?
0: ତଳି ଆଠ ଦିନ ପରେ ତ ଉଠୁଛି ଆଜ୍ଞା, ଆମର ପାଣି ସୁବିଧାକୁ ଧରିକିରି ଆମେ ଗୋଟେ ତଳିର ଆଣ୍ଟ ଦେଖିକିରି 25-24 ଦିନ ମନେକର 28 ଦିନ ପରେ ଆମର ସୁବିଧା ଯଦି ହେଇଗଲା ଆମେ ରହୁଛନ୍ତି।
1: 25 ଦିନ ପରେ ତଳି ରୋଇବା ପାଇଁ ହେଇଯାଉଛି। ତଳି ହେଇଗଲା ପରେ କ'ଣ ପିଡ଼ିଆ ଫିଡ଼ିଆ କିଛି ପକଉଛ
0: ତଳିରେ? ହଁ, ପିଡ଼ିଆ ପଟାସ ମିଶେଇକିରି ପକା ହେଉଛି, ଟିକେ ବଢ଼ିବ, ଟିକେ ତଳି ମଜବୁତ ରହିବ, ଉପୁଡ଼ିବ। ତା ତ ରୋଇଲା ଆଡ଼ୁ ଏ ତ କାଦୁ ପିଡ଼ା ବେଲିକିରି ପଟାସ ମିଶାଉଛି, ନହେଲେ ନବରତ୍ନ, ନହେଲେ DAP, ନହେଲେ 28-28 ଗୁମର, ଯେତିକି ଗୁମ ଆଜିକାଲି ତ ପଟାସ ରେଟ୍ ଅଛି, ମନର ବସ୍ତାଟେ ଆଣିଲେ ଗୋଟେ 2 ଏକର ଯିବା ପାଇଁ ସେଇଟା ଦରକାର ବୋଲେ 3 ଏକର ଯାଏ ପକା ହେଉଛି।
1: ଆଚ୍ଛା ଆଚ୍ଛା, ଖତ ଫତ ତମେ କେମିତି କରୁଛ?
0: ଖତ ଭଣ ହିସାବ 2 KG ନେଇପ 2 ବସ୍ତା ନେଖା 200 ନେଇ ପକା ହେଉଛି।
1: ଭଣକୁ 200 ଗୋଟେ ତମ ନିଜର ଶଗଡ଼ରେ ପକାଉଛ? ତମ ନିଜ ଗାଈ ଗୋରୁ ଅଛି କି?
0: ହଁ, ଗାଈ ଗୋରୁ ଅଛି, ଚାଷ ଅଛି, ବଳଦ ଜନ୍ତୁ ଜୁନ୍ତା ଅଛନ୍ତି, ସବୁ ଅଛନ୍ତି।
1: ଆଗେ ଖତ ଫତ ପକେଇଲା ପରେ ତାପରେ ତମେ ରୁଆରି ପାଇଁ ଜମି ପ୍ରସ୍ତୁତ କରୁଛ? ଜମି ରୋଇବା ପାଇଁ ପ୍ରସ୍ତୁତି କରୁଛ କେମିତି? କତି ଫତି କେମିତି କରୁଛ?
0: କତି ଆଗେ ମନେକର ଯାହାର ସୁବିଧା ଅଛି, ଏବେ ସବୁ ଘୋଡ଼ା ଗାଡ଼ି କ'ଣ କରିକି କତି କୁତା ମାରିଦେଉଛନ୍ତି, ଯାହାର ନାହିଁ ଆଗେ ଚାଷବାସ ହେଇଗଲା, ତା'ଠାରୁ ଆମେ ପରମ 2-4 ଦିନ ହଳ ବନ୍ଦ କରିକିରି ଘୋଡ଼ା ଗାଡ଼ି ଚିକଣ କରିକିରି ମାଟିଟା ପୋଚିକିରି ତଳିଟା ବଢ଼ିକିରି ବିଲ ଯତ୍ନ ଆଇଲା ପରେ ଆଇଲା ଉତ୍ତରୁ ଆଉ 4 ଦିନ ପାଖ ଆଉ ଦିନ ଗ୍ୟାପ୍ କରିକିରି ତା'ଠାରୁ ଧାନ ଫସଲ ରୋଇବା ପାଇଁ ସେ କ'ଣ କରୁଛି?
1: କାହିଁକି ଗ୍ୟାପ୍ କରୁଛ କ'ଣ
0: କ'ଣ ହେଲେ? ମାଟିଟା ବୁର ବୁର ହେଇନଥିବ, ଘାସଟା ମରିନଥିବ, ତା'ର ତଳିଟା ବଢ଼ିନଥିବ, ତା'ର ମାଟିଟା ଉର୍ବର ରହିବ, ଟିକେ ଚାଷବାସ ହେଲେ ଉଶ୍ୱାସ ହେଲେ ତା'ପରେ ଘୋଡ଼ା ଗାଡ଼ି ଚିକଣ ହେଇନଥିବ ବେଲିକିରି ବନ୍ଦ କରୁଛୁ ଆଜ୍ଞା।
1: ଆଚ୍ଛା, ତମେ ଯେଉଁ ଇଏ କରୁଛ ଯେଉଁ ଚାଷ କରୁଛ
0: ଆଜ୍ଞା,
1: କେଉଁଥିରେ ଚାଷ କରୁଛ
0: ଆଜ୍ଞା? ସୁବିଧା ଦେଖିଲୁ ଗାଡ଼ି ଯିବାକୁ, ଗାଡ଼ି ଯଦି ଗଲାନି ଫଳରେ ଆଜ୍ଞା କରୁଛୁ ଆଜ୍ଞା, ଯଦି ଗାଡ଼ି ଯିବାକୁ ସୁବିଧା ଅଛି ଗାଡ଼ିରେ କଲେ ହେଲେ 4-6 ଦିନ ଛାଡ଼ୁଛୁ ଆଜ୍ଞା।
1: ଫଳରେ ତମେ ଚାଷ ତମକୁ ନିଜେ ଆସୁଛି?
0: ହଁ ଆଜ୍ଞା।
1: ଆଚ୍ଛା, ଫଳରେ ଚାଷ କଲେ ସୁବିଧା ହେଉଛି ନା ନା ଆମର ପାୱାର ଟିଲର କଲେ ହବ?
0: ପାୱାର ଟିଲର ଗାଡ଼ିରେ କଲେ କ'ଣ ହେଉଛି ଆଜ୍ଞା, 4 ଦିନରେ କାମ, ଗୋଟେ ଦିନରେ 20 ଜଣ ସରିଗଲା 4 ଏକର, ଯଦି 4 ଦିନ ଆମେ 4 ଏକର ଯଦି ବିଲ ବସି କରିବା ଆଜ୍ଞା ବେଲେ ଆମକୁ କ'ଣ ଲାଗୁଛି, ମନର ଚାଷ କରିବା 5 ଦିନ ଲାଗୁଛି ଖାଇରେ, ବୁଝିଲା ନା ନାହିଁ? 5 ଦିନ ଲାଗୁଛି କଷ୍ଟ, ଚାଷ କାମ ତ କଷ୍ଟ ହେବ, କଷ୍ଟ ହେଲେ ହେଲେ ନିଜେ କାମଟା ନିଜେ କରିପାରିବା, ଉପଯୁକ୍ତ ପାଇବେ। ଆରେ ଯଦି ଗାଡ଼ି ସେଠି ଯାଉଛି ବେଲେ କ'ଣ ଭାବିଲା, ଆଜି ହଁ 2 ହଜାର ନେଲୁ, ଗାଡ଼ି ବୁଲିଦେଲା, କାମ ହେଇଗଲା, କ'ଣ ନା ହଳ ବନ୍ଧା ସରିଗଲା, ଆଉ କାଲି ବିଧା ମୂଲିଆ କରିଦିଅ, ବେଲେ ଇଆଡ଼େ ବିଲର ପରିବର୍ତ୍ତନ କିଛି ଚେଞ୍ଜ ହେଇନଥିବ, ତଳି ତୁଳା ହେଇନଥିବ, ବୁଲିଆ ସିଆଡ଼େ ମେଳୁନଥିବେ, ଇଆଡ଼େ ଚାଷ ହେଇଯାଏ, ମୂଲିଆ ମୂଲିଆ କର, ମୂଲିଆ କର, ମୂଲିଆ କର, ବେଲେ ଆଡ଼େ ମାଟିଟା ଉର୍ବରତା ହେଲେ ଲୁଜ୍ ହେଇଯାଇଥିବ, ଛାଡ଼ି ହେଇଥିବ ବସିକିରି, ଏମିତି ହେଉଛି ଆଜ୍ଞା। ଆଉ
1: ଅନ୍ୟ କ'ଣ ଫସଲ କରୁଛ?
0: ଫସଲ ହେଲେ ମୁଗ ବୁଣିଥିଲି, ଆଉ ଯେହେତୁ କାନ୍ଦୁଲ ଜହ୍ନି ଭେଣ୍ଡି ହୁଡ଼ା ଲଗେଇଥିଲି, ବାତ୍ୟା ସବୁ ଏତା ହେଇଗଲା, କେତେ ଶୁଖିଲା, କେତେ ମଲା, କେତେ ଉଡ଼ିଗଲା, ସବୁ କିଛି ଆଉ ହୁଡ଼ା ଲଗେଇଥିଲି, ଆଉ ଟାଇମ୍ ଭାବିଲି ଗୋଟେ ଗୋଟେ 2 ଏକର ରାଶି ବୁଣିଆଙ୍କି, ଯାହା ତ ମୁଗ ତ ଗଲା ଲାଗି କ'ଣ ବିଲ ପଡ଼ିଆ ରହିଲା, ବେଲେ ଟାଇମ୍ରେ ବର୍ଷା ହେଲାନି, ଟାଇମ୍ରେ ବର୍ଷା ନେଲୁ ହେଲେ ବର୍ଷାଟା ଯଦି ହେଇଥାନ୍ତା ଜାନୁଆରୀ ଫେବୃଆରୀ ଲାଷ୍ଟ ବେଳକୁ ବେଲେ ରାଶିର ପାଗ ଥାଆନ୍ତା, ପକେଇବାକୁ ଭଲ ସୁବିଧା ହେଇଥାନ୍ତା, ଫେବୃଆରୀରେ ଆଉ ହେଲାନି, ମାର୍ଚ୍ଚ ଲାଷ୍ଟ ବେଳକୁ ହେଲା, ମାର୍ଚ୍ଚ ଲାଷ୍ଟ ବେଳରୁ ପକେଇଲେ ଏବେ ଯାଏଁ ଆଜ୍ଞା ରାଶି ଅମଳ ହେଇନି, ବର୍ଷା ହେଲେ କ୍ଷତି ହେବ, ଆଉ ପକେଇବା କାହିଁକି ବୋଲି ତୁନି ପଡ଼ିଲି।
1: କାହିଁକି ଲେଟ୍ରେ ପକେଇଲ ରାଶିଟା?
0: ରାଶିର ଲେଟ୍ରେ ପକେଇଲେ ଆଉ ରାଶିର ପରିବର୍ତ୍ତନ ଫଳ ଫଳିବନି ଭଲ।
1: ରାଶିରେ ତମେ କିଛି ପିଡ଼ିଆ ପକେଇ ନଥିଲ?
0: ନାଇଁ, ପିଡ଼ିଆ ପକେଇ ହେଲେ

0: ଦିଆ ହେଲା ବାଦାମରେ।
1: ଆଚ୍ଛା, କେତେ କେଜି ଖଣ୍ଡେ ବିକିଲ?
0: ଆଜ୍ଞା, ମୁଁ ଦେଇଥିଲି ଗୋଟେ 150 କେଜି।
1: 150 କେଜି ତମେ ବିକ୍ରି କଲ,
0: ଆଉ ଘରକୁ ରଖିଲି ଗୋଟେ ଭଣ ପାଞ୍ଚ ନଉଥିଲା, 150 କେଜି ପଳେଇଲା, 1.5 କୁଇଣ୍ଟାଲ ପଳେଇଲା, ଆଉ ରହିଲା କୁଇଣ୍ଟାଲଟି ବେନ ପାଇଁ ରଖିଲି ଗୋଟେ ଅଧ କୁଇଣ୍ଟାଲଟି, ଆଉ ଘଇ ଖର୍ଚ୍ଚ ଏ ଅମିଶିଆ ଚାବିଲରେ ବୁଣିଛନ୍ତି, ତାକୁ କୁଣିଆ ବନ୍ଧୁ ବାନ୍ଧବ ଏମିତି ଗୋଟେ 40-50 କେଜି ପଳେଇଲା।
1: ଆଚ୍ଛା, ଏବେ ସରକାରଙ୍କ ତରଫରୁ ମୁଗ ଉପରେ ସବୁ ଦେଲେ ମାଗଣାରେ ମୁଗ ବିହନ ତମର?
0: ନାଇଁ, ଆମ ଗାଁ ଲୋକ ମିଳିଛି
1: ମିଳିଛି
0: ମିଳିନି।
1: ତମେ ମୁଗ ମଉଜା କରୁଛ?
0: ମୁଗ ଆମେ ରଖିଥାଉଛୁ ଆଜ୍ଞା,
1: ନିଜେ ରଖିଥାଉଛୁ।
0: ହଁ, ନିଜେ ରଖିଥାଉଛୁ।
1: ସେଇଟାକୁ କେମିତି ଏମିତି ବିହନ ବିଶୋଧନ କରିକି ରଖୁଛ ନା ସେ
0: ଆଜ୍ଞା?
1: ମୁଗ ଯୋଉ ବିହନ ବିଶୋଧନ ଯୋଉ ଏବେ ଆଜ୍ଞା ଯୋଉ କହିଲ, ତମେ ସେମିତି କରିକି ରଖୁଛ ବିହନ ବିଶୋଧନ କରି?
0: ନାଇଁ ଆଜ୍ଞା, ଆମେ ଶୁଖେଇ ଦଉଛୁ 3 ଦିନ, ଯାହା ଆମର ଏ ତ ନଡ଼ାବୁଲ କରାପତ୍ର ଏଣୁ ତେଣୁ ପକେଇ ରଖିଥାଉଛୁ। ଏ ବର୍ଷ ପୋଡ଼ାସିଂହ ଆସିଥିଲା ନରେନ୍ଦ୍ରପୁରରୁ, ମୁଗରେ ଗୋଟେ ମେଡିସିନ ମିଶେଇକିରି ମିଶି ଆଇଥିଲା, ମେଡିସିନରେ ଯାହାର ଯେତେବେଳେ ସେତେବେଳକୁ ଆଇଲାଠୁ ବୁଣା ସରିଲାଣି, ଆଉ ଯେତେ ଲୋକର ବୁଣା ଆଣିଥିଲା ଯିଏ ମେଡିସିନ ମିଶେଇକିରି ମିଶିନରେ ବୁଣି ନେଇକିରି ପକେଇଲେ ଆଜ୍ଞା
1: ମେସିନରେ ଏମିତି ଘଣ୍ଟା ହେଇକିରି। ଆଉ ତମର ଯୋଉ ଏବେ ଆଜ୍ଞା କହିଲେ ବିହନ ବିଶୋଧନ କଲେ କଣ ସୁବିଧା ହବ ବୋଲି
0: ଧାନଟା ତଳିଟା ଆମ ଯତ୍ନ ରହିବ, ତଳିଟା ଆଣ୍ଟ ରହିବ, ଆଉ ସବୁ ଫସଲଟା ଭଲ ହବ ବୋଲି ଆଜ୍ଞା କହିଲେ। ଆଉ ସେ ପ୍ରକାର ଆଜ୍ଞା ମେଡିସିନ ଦେଇଛନ୍ତି, ଆମେ ତ ଯତ୍ନ କରି ପକେଇବା ନା, ତୋର ପରିବର୍ତ୍ତନ କଣ ହବ ପରିବର୍ତ୍ତନ
1: ବିଶୋଧନ କଲେ ଭଲ ହବ ବୋଲି ତମେ ଭାବୁଛ?
0: ହଁ ଆଜ୍ଞା, ଦରକାର ବେଳେ ଆମେ ଏବେ 2 ଏକରକୁ ଆଜ୍ଞା 4 ଏକର ହେଇଛି ଦୀପଟୁ, ଦରକାର ବେଳେ ମୋର ଆଉ 2 ଏକର କି 1.5 ଏକରକୁ ଚିଲ୍ଲା 3 ଏକରକୁ ଆଉ 1.5 ଏକରକୁ ଦୀପଟୁ ଆମେ କିଣି ଆଣିକି ମିଶେଇକି ପକେଇବାକୁ ଇଚ୍ଛା କରୁ। ଭଲ ରହିବ
1: ମୁଗ ଫୁଗ ବିକ୍ରି ହେଲା ପରେ କରୁଛ, ପନିପରିବା ହେଲେ ତମେ ପନିପରିବା ଚାଷବାସ କରୁନ ଗାଁରେ ଆଣିକିରି ବରମ୍ପୁରରେ ବିକା ବିକ୍ରି
0: କରିପାରିବା? ଆଜ୍ଞା ଦେଖ, ଆମେ ମୁଁ ଜାଣିବାରେ ଟମାଟୋ କଲୁ, ପତ୍ରକୋବି କଲୁ, ଫଳକୋବି କଲୁ, ମୂଳା ଫୁଲକୋବି କଲୁ, ମୂଳା କଲୁ, ମକା କଲୁ, ଦେଶୀ ଆଳୁ ରହିଥିଲୁ, ମକା ରହିଥିଲୁ, କଲରା ରହିଥିଲୁ, ବାଙ୍ଗିଣ ରହିଥିଲୁ, ଚଲଣା କାକୁଡ଼ି ଆଗ ଫଳନ୍ତି ଜିନିଷ, ବୋଇତାଳୁ ଏତା ସବୁ ଫଳନ୍ତି ଜିନିଷ 4 ବର୍ଷ ତଳେ କରୁଥିଲୁ ଆଜ୍ଞା, ହେଲେ ମାର୍କେଟ୍ ରେଟ୍ ଥିଲା ବେଳୁ ଆମର ଜିନିଷ ବାହାରିଲେ ରେଟ୍ ମାନ୍ଦା ବୁଝିଲେ କି? ଆମେ ଗୋଟେ 5-3 ବର୍ଷ କାଳ କଲୁ, ପୋଖରୀ ଗୋଟେ ମରା ହେଇଥିଲା, ତାପରେ ଦିନକୁ ଦିନ ଦେଖିଲୁ ସେ ଯତ୍ନ ଉସକୁ ଲଗୁଥିକି ଲାଗୁଥିକି ଟିକେ ପରିବା ବାହାରିଲାଠୁ ପରିବା ରେଟ୍ ନଥିବ, ଲଗୁଛି ଅଧିକ ଲାଗୁଥିବ, ସେ ମେଡିସିନଟା ନ ପକେଇଲେ ସେ ଜିନିଷଟା ବାହାରିବନି, ଏମିତି କହିକିରି ଆଉ ଏବେ 2 ବର୍ଷ ଛାଡ଼ି ଦେଇଛି।
1: ହଉ ଭାଇ, ତମେ ଚାଷବାସ କରୁଛ, ବହୁତ ବହୁତ ଧନ୍ୟବାଦ।
0: ହଉ ଆଜ୍ଞା,
1: ଦେଖିଲ ନା କୈଳାସ ଭାଇ ଜାଣିଛନ୍ତି ବୋଲିକିରି ଏତେ କଥା କହିଦେଲେ ନା
2: ଜାଣିଛନ୍ତି ବୋଲି ତାଙ୍କେ ଶୁଣ, ତାଙ୍କେ ଆଗରୁ ଚାଷ କରୁଛନ୍ତି, ତାପରେ ଏବେ ଯୋଉ ଯୋଉ ଚାଷ ହେଉଛି ସେଇଟା ଉପରେ ମଧ୍ୟ ତାଲିମ ନେଉଛନ୍ତି, ଜ୍ଞାନ ଆହରଣ କରୁଛନ୍ତି, ବୋଇଲେ ସେମାନେ ଅଭିଜ୍ଞ ଚାଷୀ ହେଲେ ନା ନାହିଁ, ଧାଡ଼ିରୁଆ ସମ୍ପର୍କରେ ମଧ୍ୟ ସେ କେତେ କଥା କହିଲେ ଦେଖିଲ ନା, ଧାଡ଼ିରୁଆରେ ଲାଭ କ'ଣ ମାନେ ଗଛକୁ ପବନ ମିଳିପାରିବ, ଖରା ମିଳିଯିବ,
1: ହଁ
2: ସବୁଯାକ ଫାଇଦା ଅଛି।
1: ହେଲେ ଆତ୍ମସମ୍ମାନ ଚାଲ ଯିବା,
2: ଆଜିର ବୈଠକ ରଖିବା ଆଉ ଯିବା ଆଉ।
3: हर घर में कई कहानियाँ होती हैं, कुछ पुरानी यादें, कुछ नए लम्हे, हर दीवार हर कोना आस्था बयां करता है,
4: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
5: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
6: सिंपल है, तभी भरोसा था और आज भी है, चेटिनाड सीमेंट पर
4: मजबूती जो सालों नहीं पीढ़ियों तक चले, चेटिनाड सीमेंट का सुपर रेट।

ବୁଝିଲେ ଶ୍ରୋତା ବନ୍ଧୁ, ବେବିକୁ କେବଳ ଗେଲା କଲେ ଚଳିବନି, ତାର ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଜୁନ୍ 24 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସିମ୍ ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଜୁନ୍ 24 ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

0: ଶୁଣିଥିଲି ଗୀତଟି ଟଙ୍କା ତଳେ ତତେ ସଲାମ କଥାଚିତ୍ରରୁ ଗାଇଥିଲେ ବିଷ୍ଣୁମୋହନ କବି ଓ ଅସୀମା ପଣ୍ଡା। ପରବର୍ତ୍ତୀ ପ୍ରସାରଣରେ ଶୁଣିବା କେତୋଟି ଓଡ଼ିଆ ଆଲବମ୍ ଗୀତ ଏହି ବିଜ୍ଞାପନ ପରେ।
1: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାରିଏ।

0: ବୁଝିଲେ ଶ୍ରୋତା ବନ୍ଧୁ, ବେବିକୁ କେବଳ ଗେଲା କଲେ ଚଳିବନି, ତାର ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଜୁନ 24 ଅପରାହ୍ନ 5:00 to 6:00 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଲିଙ୍କ୍ କୋଡ଼୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଜୁନ 24 ଅପରାହ୍ନ 5:00 to 6:00 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ନମସ୍କାର।
1: ଏହି ଗୀତଟି ଶୁଣନ୍ତୁ ଓଡ଼ିଆ ଆଲବମ୍ ଅଳ୍ପ ବୟସୀ ଝିଅରୁ ନିଜାଙ୍କ ରଚନାରେ ଏବଂ ବିଭୂତି ଭୂଷଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ବାବୁଲ ସୁପ୍ରିୟୋ।

0: ଶୁଣୁଥିଲେ ବାବୁ ସୁପ୍ରିୟଙ୍କ କଣ୍ଠରେ ଭଲ ପାଇ ଭୁଲ ହେଲା ଓଡ଼ିଆ ଆଲବମ୍ର ଏହି ଗୀତଟି ସହ ସାରିଲା ଆମର ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡ଼ିଓ ଘଡ଼ିରେ ରାତି 8:45 ଶୁଣନ୍ତୁ ସମାଚାର ସନ୍ଧ୍ୟା ପରେ ପରେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ
1: नमस्कार आकाशवाणी से समाचार संध्या के साथ मैं प्रियंका अरोड़ा।

5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ସୀତାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଏଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 0680। ଫୋନ୍ ନମ୍ବର 2ଟି 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଜୁନ 24 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ବୁଝିଲେ ଶ୍ରୋତା ବନ୍ଧୁ, ବେବିକୁ କେବଳ ଗିଲା କଲେ ଚଳିବନି, ତାର ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ଏଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେଇ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଜୁନ 24 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମିନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇ ଲିଙ୍କ୍ କୋଡ଼ ହେଲା 0680। ଫୋନ୍ ନମ୍ବର 2ଟି 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଜୁନ 24 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ସ୍ଥାନ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଅଧିକାର କରିଥିଲେ। ତେବେ ଆସନ୍ତୁ ଶୁଣିବା ଆଜି ହିନ୍ଦୀ କଥାଚିତ୍ର ହିରୋର ଗୀତ ସବୁ। ପ୍ରଥମ ଗୀତଟି ନେଇଛୁ ଆନନ୍ଦ ବକ୍ସିଙ୍କ ରଚନାରେ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ସଙ୍ଗୀତରେ ନିର୍ଦ୍ଦେଶନାରେ ଗାଇଛନ୍ତି ଲତା ମଙ୍ଗେସ୍କର ଓ ମନୋହର ଉଦାସ।

ଅନ୍ୟତମ ବୋଲି ଗଣାଯାଏ। ଏହାର ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଯିଏକି ଏହି କାହାଣୀ ମାଧ୍ୟମରେ ନିଜର ଗୀତ ମାଧ୍ୟମରେ ରୋମାନ୍ସ, ଆକ୍ସନ୍ ଏବଂ ଡ୍ରାମା ଏସବୁକୁ ବହୁତ ସୁନ୍ଦର ଭାବେ ନିଖୁଣ ଭାବରେ ସିଏ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିପାରିଥିଲେ ନିଜର ସଙ୍ଗୀତ ଯାଦୁରେ। ଏଥିର ପ୍ରମୁଖ କଳାକାର ଯଦି ମଧ୍ୟ ରହିଥିଲେ ଜ୍ୟାକି ଶ୍ରଫ୍ ଏବଂ ମୀନାକ୍ଷୀ ଶେଷାଦ୍ରୀ, ତେବେ ମଧ୍ୟ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ରହିଥିଲେ ଶମ୍ମୀ କପୁର, ସଞ୍ଜୀବ କୁମାର, ଅମରୀଶ ପୁରୀ ଏବଂ ଶକ୍ତି କପୁର। ଏହି ଫିଲ୍ମର କାହାଣୀ ଏବଂ ତା'ର ଆକ୍ସନ୍, ଡିରେକ୍ସନ୍ ଏସବୁ ଦୃଷ୍ଟିରୁ ଉଚ୍ଚ ପ୍ରଶଂସିତ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ତା'ର ପ୍ରଶଂସା ସାଉଁଟିବାରେ ଶତମୁଖ ହୋଇ ରହିଛି। ଶୁଣିବା ଆମର ଶେଷ ଗୀତ।